ସକାଳରେ ପୁଣ୍ୟବେଳରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତା ବନ୍ଧୁ। ଆସନ୍ତୁ ଆଜିର ଦିନଟିକୁ ପବିତ୍ରତାରେ ଭରି ଦେବା ସକାଶେ ଆରମ୍ଭ କରିବା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି।

ଆଜିର ଶ୍ରୀମାନ ଥିଲେ ମଧୁରିତା ମହାନ୍ତି, ମନ୍ମଥ ମିଶ୍ର, ରଶ୍ମିକାନନ୍ଙ୍କ, ସୁରେଶ ଓଡ଼େକର ଏବଂ ରାଳଭା ମହାପାତ୍ର। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ତାପରେ ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର ପରବର୍ତ୍ତୀ ଭାଗ, ଏବଂ ତାପରେ ଶୁଣିବେ କୃଷି ସୂଚନା ରେଳଗିରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ମଧ୍ୟରେ।

ମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନଇଁ ପଡ଼ୁ, ଆଉ ବାପା ମାଙ୍କର ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମା କେଜାଣି କେତେ ଯେ ସପନ ଦେଖି ବସନ୍ତି ତାର ହିସାବ ନାହିଁ। ମୋ ପିଲା କାଲି ବଡ଼ ହବ, ଏମିତି ପାଠ ପଢ଼ିବ, ଏତେ ପଇସା କମେଇବ, ନା କରିବ, ଏମିତି କେତେ କ'ଣ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟିଏ କେମିତି ଭଲ ମଣିଷ ହେବ। ଏଇ ଭଲ ମଣିଷ ହେବା ପାଇଁ ଯାହା ନିହାତି ଲୋଡ଼ା ତାହା ହେଲା ସୁନ୍ଦର ପରିବେଶ। ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟ, ବିଶେଷ କରି ମା ବାପା, ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଉଚିତ ନୁହେଁ କି? ପିଲାଙ୍କୁ ଏଭଳି କଥା ଦେଖାଇବା ଓ ଶିଖାଇବା ଉଚିତ ଯାହା ତାର ଚରିତ୍ର ଓ ଭବିଷ୍ୟତକୁ ସୁଧ କରିବା ସହ ତାହାର ଚଳଣୀ, ପରମ୍ପରା ଓ ସଂସ୍କୃତିର ମଧ୍ୟ ସମ୍ମାନ ରଖିବ। ଏହି ସମ୍ବନ୍ଧରେ କାହାଣୀଟିଏ। ଥରେ ଜଣେ ରାଜା ଶିକାର ପାଇଁ ଜଙ୍ଗଲକୁ ଗଲେ। ଦିନ ଯାଏ ସଞ୍ଜ ନଇଲା, ହେଲେ ଶିକାର କିଛି ପାଇଲେ ନାହିଁ। ବିପ୍ଳ ମନୋରଥ ହୋଇ ରାଜପ୍ରସାଦକୁ ଆସୁଥିବା ବେଳେ ଗୋଟିଏ ଗଛ କୋରରେ ଦୁଇଟି ଶୁଆ ଛୁଆଙ୍କୁ ପାଇଲେ। ଏ ଶୁଆ ଦୁଇଙ୍କର ଲାଳନ ପାଳନ କଥା ଭାବିଲା ବେଳେ ଦେଖିଲେ ଜଣେ ସାଧୁ ମହାତ୍ମା ଓ ଜଣେ ବ୍ୟାଧୁକୁ। ଏ ଦୁଇ ଜଣଙ୍କୁ ଶୁଆ ଦୁଇଟି ଦେଇ ରାଜା ଫେରିଲେ। ଏହା ଭିତରେ 6 ମାସ ବିତିଗଲା। ରାଜା ଦିନେ କୌତୁହଳ ବଶତଃ ହୋଇ ଭାବିଲେ ସେ ଶୁଆ ଦୁଇଙ୍କର କଥା, କେମିତି ଅଛନ୍ତି ଦେଖିବା ପାଇଁ ରାଜା ବାହାରିଲେ। ସାଧୁ ମହାତ୍ମାଙ୍କର ଆଶ୍ରମରେ ପାଳିତ ଶୁଆ ରାଜାଙ୍କୁ ଦୂରରୁ ଦେଖିବା ମାତ୍ରେ ଅତିଥି ଦେବତା ଜ୍ଞାନ କରି ଉଚ୍ଚ ସ୍ୱରରେ କହିଲା, ସ୍ୱାଗତମ୍ ରାଧେ ରାଧେ। ବଡ଼ ଆନନ୍ଦିତ ହୋଇଗଲେ ରାଜା, ବାଃ ଏଡ଼େ ସୁନ୍ଦର କଥା ଶିଖିଛି ମ। ଆହୁରି କୌତୁହଳ ଜାତ ହେଲା ଅନ୍ୟ ଶୁଆଟିକୁ ଦେଖିବା ପାଇଁ। ଶିକାରୀର ଘରେ ଯାଇ ପହଞ୍ଚନ୍ତେ ସେଠାରେ ପାଳିତ ଶୁଆ କଟୁବଚନ କହିବା ଆରମ୍ଭ କଲା, ଦୂର ଦୂର ପଳା ପଳା। ବଡ଼ ଖରାପ ଲାଗିଲା।

ରାଜା ପରୀକ୍ଷିତ ମାତୃଗର୍ଭରେ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ଯୋଗୁଁ ମରଣକୁ ଏଡ଼େଇ ଯାଇଥିଲେ। ହେଲେ ତକ୍ଷକ କାମୁଡ଼ାରେ ମରିବେ ବୋଲି ଋଷି ପୁତ୍ରଙ୍କ ଠାରୁ ସାପ ପାଇ ମୃତ୍ୟୁ ସମୟରେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ। ଶ୍ରୀକୃଷ୍ଣ ପୃଥିବୀ ଛାଡ଼ିଲା ପରେ କଳିର ରାଜୁତି ଆରମ୍ଭ ହେଲା। ସୁତ ଋଷି ମୁନିମାନଙ୍କୁ କହିଲେ, କେବଳ କୃଷ୍ଣ ନାମ ସ୍ମରଣ ଆଉ ଶ୍ରବଣରେ କଳି ତାପ ଖଣ୍ଡନ ହୋଇପାରିବ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ତେତିଶତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, କୃଷ୍ଣଚନ୍ଦ୍ର ରାୟ ଏବଂ ସୈଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ।
1: प्रिय चाषी भाई ओ भौनी माने, लंका मिर्च फसल रे वर्तमान समय रे शोषक पोक जथा रौ पोक ओ पत्रंकुणी पोक लागिबार संभावना अछि। प्राथमिक अवस्था रे एही पोकर परिचालना पई एकर प्रति 600 मिलीलीटर निम्ब आधारित कीटनाशक 1500 पीपीएम आजा डायरेक्टिन को 200 लीटर पानी रे मिसाई सिंचन करंतु। रासायनिक उपाय रे एही पोक गुडी कर परिचालना पई सुखिला पाग देखि एकर प्रति 40 ग्राम थायोमेथोक्साम नामक कीटनाशक କିମ୍ବା 50 ଗ୍ରାମ ଏସିଟା ମିପ୍ରେଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାଓମେଥୋଗ୍ରାମ କିମ୍ବା 50 ଗ୍ରାମ ଏସିଡା ମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳ ମାଛି ଲାଗିବାର ସମ୍ଭାବନା ରହିଛି। ଫଳ ମାଛିର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ ମିଶାଇ ବିଷ ଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷ ଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ଛୋଟ ସଢ଼େଇ କିମ୍ବା ମାଟିରେ କିମ୍ବା ପ୍ଲାଷ୍ଟିକ ଉପରେ ରଖି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳ ମାଛଗୁଡ଼ିକ ଏହି ବିଷ ଥୋପ ପ୍ରତି ଆକୃଷ୍ଟ ହୋଇ ଆସି ସେଥିରେ ପଡ଼ି ମରିଯିବେ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ହେତୁ ଆମ୍ବ ଗଛରେ ଫଳବିନ୍ଧା ପୋକ ଦେଖାଦେଇପାରେ। ଏଥିପାଇଁ 5 ମିଲିଗ୍ରାମ ଆଜା ଡିରେକ୍ଟିନ 1500 ପିପିଏମ୍ କୁ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ନିୟନ୍ତ୍ରଣ ପାଇଁ 1 ମିଲିଗ୍ରାମ ଲାମ୍ବଡ଼ା ସାଇହେଲୋଥ୍ରିନ 5% ଦେଶୀକୁ ପ୍ରତି 1 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ।

0: କୁକୁଡ଼ା ଆଉ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଆଉ ବତକ ଘର ଚାରିପଟେ ଢାଙ୍କି ଦେଲେ ଘର ଥଣ୍ଡା ରହିଥାଏ। ସିମେଣ୍ଟ ଓ କଂକ୍ରିଟଯୁକ୍ତ ଛାତ ଘରେ ଛେଳି ଓ ମେଣ୍ଢା ରଖୁଥିବା ଚାଷୀମାନେ ଛାତ ଉପରେ ନଡ଼ା ପକାନ୍ତୁ ଏବଂ ଛାତରେ ଧଳା ରଙ୍ଗ ଦିଅନ୍ତୁ। ସମ୍ଭବ ହେଲେ ଛାତକୁ ଅସ୍ଥାୟୀ ସିଲିଂ କରନ୍ତୁ। ଦିନ 10 ରୁ 4 ପର୍ଯ୍ୟନ୍ତ ଛେଳି ଓ ମେଣ୍ଢାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବେ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କର ପାଗ ଶୁଖିଲା ରହିବ। ସତର୍କ ସୂଚନାରୁ ଜଣାଯାଇଛି ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40 ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ, ସମୟ 6:55 ସଂସ୍କୃତ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: अथ वार्ताः। पश्चिम एशियायाः संघर्षः दशकस्य बृहत्तमेषु संकटेषु अन्यतमः इति वर्णयन् प्रधानमन्त्री नरेन्द्र मोदी राष्ट्रिय संसाधनेषु भारः न्यूनीकर्तुं नागरिकाणाम् आह्वानम् अकरोत्। प्रधानमन्त्री ह्यः गुजरातस्य वडोदरा नगरे सरदार धाम छात्रावासस्य उद्घाटनानन्तरं जनसभां सम्बोधयन् आसीत्।
3: पिछले कुछ वर्षों में दुनिया लगातार अस्थिर परिस्थितियों से गुजर रही है। पहले कोरोना का संकट, फिर वैश्विक आर्थिक चुनौतियां और अब पश्चिम एशिया में बढ़ता तनाव। अगर कोरोना महामारी इस सदी का सबसे बड़ा संकट थी तो पश्चिम एशिया में युद्ध से बनी परिस्थितियां इस दशक के बड़े संकटों में से एक है। ऐसे समय में देश को जन भागीदारी की शक्ति की बहुत बड़ी आवश्यकता है। आज जरूरत है कि हम सब मिलकर अपना दायित्व निभाएं, देश के संसाधनों पर पड़ने वाले बोझ को कम करें।
2: प्रधानमन्त्री नरेन्द्र मोदी प्रोक्तवान् यत् केन्द्रप्रशासनस्य निरन्तरप्रयासैः भारतं पश्चिमैशिया संघर्षेण उत्पन्नस्य ऊर्जा संकटस्य प्रभाविरीत्या प्रबन्धनं करोति। प्रधानमन्त्री अवदत् यत् देशस्य जनेभ्यः अस्याः स्थितेः न्यूनतमः प्रभावः भवेत् इति सुनिश्चेतुं प्रशासनं निरन्तरं प्रयतमानः अस्ति इति। असौ एतदपि कथितवान् यत् आगामी एकवर्षं यावत् तैलेन्धनानां संयमित उपयोगः करणीयः, तेन अनपेक्षित विदेशयात्राभ्यः दूरीकरणं, स्वर्णक्रयणे नियन्त्रणं तथा स्थानीय वस्तूनां प्राधान्यं स्वीकर्तुं विशेषः आग्रहः कृतः, येन देशस्य अर्थव्यवस्था सुदृढा स्यात्। प्रधानमन्त्री नरेन्द्र मोदी शुक्रवासरात् आरभ्य संयुक्तारबामिरात्, नीदरलैण्ड्, स्वीडन्, नार्वे, इटली इत्येतेषां

ସକାଳରେ ସମୁଦ୍ର ବେଳାରୀ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ହେଉଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଜଣାଇ ଦେଉଛି ମନେ ରଖନ୍ତୁ ସକାଳ 7 10 ମିନିଟ୍ ଶୁଣିବେ ଏହି କାର୍ଯ୍ୟକ୍ରମ ଆମର ଶାସ୍ତ୍ର 7:25 ବିବିଧା ଏହି କ୍ରମରେ ଆଜି ଶୁଣିବା ଆଲୋଚନା ଗଞ୍ଜାମରେ ଜମିଦାରୀ ପ୍ରଥା ଆଲୋଚକ ଡକ୍ଟର ଅନନ୍ତରାମଙ୍କର ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ 7:40 ସକାଳ 8:30 ଶୁଣିବେ କେତେ ପୁନା ଓଡ଼ିଆ କଥା ଚିତ୍ରର ଗୀତ ସୁଗମ ସଙ୍ଗୀତ ଶୁଣିବେ 8:45 ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ ସକାଳ 10:00 ରହିଛି ଆପଣଙ୍କ ଅତି ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ 11:00 ରହିଛି ଓଡ଼ିଆ ଲୋକଗୀତର କାର୍ଯ୍ୟକ୍ରମ 11:30 ଶ୍ରୀ ମହିଳା ମହଲ କାର୍ଯ୍ୟକ୍ରମ ସେଥିରେ ଶ୍ରୀ ମମତା ଯୋଜନା ସମ୍ପର୍କରେ ଗୀତାଞ୍ଜଳି ଦାସଙ୍କ ସହିତ ଆଲୋଚନା ଉପସ୍ଥାପନାରେ ଅରୁନ୍ଧତୀ ପାଢ଼ୀ ଦିନ 12:00 ଚର୍ କରିବୁ ବିବିଧ ଭାରତୀ କାର୍ଯ୍ୟକ୍ରମ ଆପଣ 5:00 ଶୁଣିବେ ଏନ୍ସିଏସ୍ଟି ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଉମଙ୍ଗର ପରବର୍ତ୍ତୀ ଭାଗ ନାଟ୍ୟ ଶୁଣିବେ ପ୍ରହ୍ଲାଦ ନାଟକର ପଞ୍ଚମ ଭାଗ ପରିବେଷଣ କରିଛନ୍ତି ଗୁରୁନ ସାହୁ ଏବଂ ସାଥୀ ସନ୍ଥ ତୁଳସୀଦାସ ରିଷିତ ଶ୍ରୀରାମଚିତ ମାନସର 29 ଭାଗ ଶୁଣିବେ ସନ୍ଧ୍ୟା 6:15 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ 6:25 6:30 କାର୍ଯ୍ୟକ୍ରମ ଉଦୟ ଭାରତ ଆଜିର ପ୍ରସଙ୍ଗ 6:55 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ଜିଲ୍ଲା ହାଲସା 7:25 ରାତି 7:30 ହେଉଛି କିଷାନ ମଣି କାର୍ଯ୍ୟକ୍ରମ ଆଜି ଏଥିରେ ଉନ୍ନତମାନର କୃଷି ଯନ୍ତ୍ରପାତିର ବ୍ୟବହାର ଏବଂ ଉତ୍ପାଦନ ପ୍ରତି ଏ ସମ୍ପର୍କରେ ଶୁଣିବେ ଆଲୋଚନା ତା ସହିତ ଶୁଣିବେ ବୈଜ୍ଞାନିକ ପଦ୍ଧତିରେ କଦଳୀ ଚାଷ ଏ ସମ୍ପର୍କରେ ଅବସରପ୍ରାପ୍ତ ସହ କୃଷି ଅଧିକାରୀ ହରିହର ସାହୁଙ୍କ ସହିତ ଆଲୋଚନା ଶୁଣିବେ ପରେ ପରେ ଜୈବିକ ପଦ୍ଧତିରେ ଛତୁ ଚାଷ କୁକୁଡ଼ା ପାଳନ ଏ ସମ୍ପର୍କରେ ଦୀପକ କୁମାର ପରିଡ଼ାଙ୍କ ସହିତ କଥାବାର୍ତ୍ତା ଶୁଣିବେ ହିନ୍ଦୀ କଥାର ଗୀତ ଶୁଣିବେ 8:15 ଓଡ଼ିଆ କଥା ଗୀତ କାର୍ଯ୍ୟକ୍ରମ 8:30 ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ରାତି 9:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ 10:00 ରହିଛି ଗୀତ ଗେଜେଲ କାର୍ଯ୍ୟକ୍ରମ 10:30 ଶୁଣିବେ ଗୋଟେ କଥାଚିତ୍ର ହିନ୍ଦୀ କଥାଚିତ୍ର ଗୀତ ତାହେଲେ ଏସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେବା କାର୍ଯ୍ୟକ୍ରମ ରୂପରେଖ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଲୋକ ସମ୍ବାଦ ପରେ ପରେ ଆମ ସ୍ୱାସ୍ଥ୍ୟ ତାପରେ ଶୁଣିବେ ଓଡ଼ିଆରେ ସମ୍ବାଦ ଏବେ ଘରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ସବୁ ଭାଷାରେ
1: କେବଳ ଆକାଶବାଣୀ।
2: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତି ବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ବଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଳତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମିଳତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଳତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମିଳତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତିମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି

0: ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଙ୍କ ଭିତର ଚନ୍ଦ୍ରଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବ ଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର ବାର ମାସରେ ତେର ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965 ମସିହାରୁ ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏଥିରେ ସନ୍ତୁ ଶୁଣିବା ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ। ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ରକ୍ତ ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା, ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇ ନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା, ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇ ନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନଯାଏ ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା ଯାହା ଆଖିର ପଛ ପାଖରେ ଥାଏ ତାହାର ରକ୍ତବାହୀ ନଳୀ ଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇ ନେବା ଉଚିତ, ନଚେତ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ, ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ, ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି। ଏଭଳି ଭୁଲ କେବେ ବି କରିବେ ନାହିଁ, ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା

0: କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀ ଗୁଡିକ କ୍ଷତିଗ୍ରସ୍ତ ହୁଅନ୍ତି।
1: ସମ୍ବନ୍ଧିତ ପରାମର୍ଶ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁରାଗ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱ ଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମ କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତି ବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ICAR ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବା।

ସୋମବାର ଦିନ ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତ ପୂର୍ବରୁ କହିଛନ୍ତି, ସେ ରାଷ୍ଟ୍ରପତି ଶ୍ରୀ ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଶ୍ରୀ ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତ କାଳରେ ଉଭୟ ଆମେରିକା ଓ ଚୀନ୍ ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ

0: শ্রোতা বন্ধু আপনার পুনিথেরে স্বাগত করুছি আমার কার্যক্রম পরিসরকে। কার্যক্রম শুনছেন আকাশবাণী ব্রহ্মপুর কেন্দ্ররু প্রসারিত হচ্ছে এফএম ব্যান্ডরা 106.6 মেগাহার্জ। সময় বর্তমান সকাল 17:25। কার্যক্রম বিবিধা এই ক্রমে শুনিবা আলোচনা গঞ্জামে জমিদারি প্রথা, আলোচক অনন্তরাম খর।
1: न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
2: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
1: अब चाहे टेलीलॉ के माध्यम से मुफ्त कानूनी सलाह लेनी हो
2: या न्याय बंधु में पंजीकृत वकीलों से कोमे निःशुल्क कानूनी सहायता के लिए जुड़ना हो,
1: अब दोनों एक ही ऐप पर उपलब्ध। डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉग इन करें www.tel-law.in या अपने नजदीकी सीएससी सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
3: ଚୀନ ପରିବ୍ରାଜକ ହୁଏନ୍ସା ଋଷିକୁଲ୍ୟା ମହାଣରେ କଞ୍ଜୁତ ବୋଲି ଏକ ନଗରୀ ଦେଖିଥିଲେ। ଏହି କଞ୍ଜୁତ ଶବ୍ଦ କ୍ରମେ ଗଞ୍ଜାମ ହୋଇଛି। ଗଞ୍ଜାମ ଏକ ପାର୍ସି ଶବ୍ଦ ବା ଗଞ୍ଜ ଇ ଆମ୍ ବୋଲି ଯେଉଁ ମତ ଅଛି ତାହା ଠିକ୍ ନୁହଁ। ସାରଳାଙ୍କ ମହାଭାରତରେ ଗଞ୍ଜାମ ବୋଲି ଏକ ରାଷ୍ଟ୍ରର ବର୍ଣ୍ଣନା ଅଛି। ପ୍ରାକୃତିକ ଗଞ୍ଜାମର ଆୟତନ ଥିଲା 8,313 ବର୍ଗ ମାଇଲ ବା 21,281 ବର୍ଗ କିଲୋମିଟର, କିନ୍ତୁ ଆଜିର ଗଞ୍ଜାମ ମାତ୍ର 8,706 ବର୍ଗ କିଲୋମିଟର ଅଞ୍ଚଳ। ଗଜପତି ମୁକୁନ୍ଦଦେବଙ୍କ ମୃତ୍ୟୁ ଅର୍ଥାତ 1568 ପରେ ଓଡ଼ିଶାର ଗୌରବର ବି ଅସ୍ତମିତ ହେଲା। କ୍ରମେ ଗଞ୍ଜାମ ଅଞ୍ଚଳ ଗୋଲକୁଣ୍ଡା, ଫରାସୀ ଓ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଗଲା। 1766 ଖ୍ରୀଷ୍ଟାବ୍ଦରେ କମ୍ପାନୀ ସରକାର ଏହାକୁ ମାଡ୍ରାସ ପ୍ରେସିଡେନ୍ସିର ଇଚ୍ଛାପୁର ଜିଲ୍ଲା ବୋଲି ଘୋଷଣା କଲେ। 1804 ମସିହାରେ ଗଞ୍ଜାମର ରାଜା ଜମିଦାରମାନଙ୍କୁ ମଧ୍ୟ ସତ୍ତ୍ୱାଧିକାରୀ କରଦାତା ରୂପେ ଚିରସ୍ଥାୟୀ ମାଲିକାନା ସତ୍ତ୍ୱ ପ୍ରଦାନ କରିଥିଲେ। ଏହି ସନନ୍ଦର ନାମ ଥିଲା ସୁନାରୀ ଇ ମିଲ୍କିଆତ ଇତିମିରାର ଅର୍ ଡିଡ୍ ଅଫ୍ ପରମାନେଣ୍ଟ ପ୍ରୋପ୍ରାଇଟରସିପ୍। କମ୍ପାନୀ ସରକାରଙ୍କ ଠାରୁ ଗଞ୍ଜାମର ପ୍ରାୟ 30 ଜଣ ଜମିଦାର ସନନ୍ଦ ପାଇଥିଲେ। ଏହିସବୁ ଜମିଦାରୀ ଅଞ୍ଚଳଗୁଡ଼ିକ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଯାଉଅଛି। ଖଲିକୋଟ, ଖଳିତକ ଶବ୍ଦ ଖଲିକୋଟ ହୋଇଛି। ଏହାର ଆୟତନ 238 ବର୍ଗ ମାଇଲ, 309 ରୟତି ଏବଂ 38 ଇନାମ ଗ୍ରାମକୁ ନେଇ ଏହି ଜମିଦାରୀ ଗଠିତ ହୋଇଥିଲା। ବ୍ରିଟିଶ ସରକାରଙ୍କୁ ବାର୍ଷିକ ପେସ୍କିସ୍ ଦେୟ ପରିମାଣ ଥିଲା 18,482 ଟଙ୍କା। ଖଳିକୋଟ ଜମିଦାରୀ ପଙ୍କାଳ ମୁଠା, ଛତ୍ରଗ ମୁଠା, ବରାଙ୍ଗ ମୁଠା ଆଦି 3 ରାଜସ୍ୱ ଅଞ୍ଚଳରେ ବିଭକ୍ତ ହୋଇଥିଲା। ପ୍ରବାଦ ଅଛି, ମେବାର ରାଣା ରାଜପୁତମାନେ ଏଠି ରାଜ୍ୟ ପ୍ରତିଷ୍ଠା କରିଥିଲେ। ଶ୍ରୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ହେଉଥିଲେ ଖଲିକୋଟର ଶେଷ ରାଜା। ଆଠଗଡ଼, ମାଟିଗଡ଼, ଝାଟିଗଡ଼, ପାଟିଗଡ଼, ତାଟିଗଡ଼, ରୁମାଗଡ଼, ଜଳିଗଡ଼, ଦୌଗଡ଼ ଓ ଜଗତିଗଡ଼ ଆଦି 8 ଦୁର୍ଗ ବା ଗଡ଼ ଥିବା ଯୋଗୁଁ ଏହାର ନାମ ଆଠଗଡ଼ ହୋଇଥିଲା। ଏହି ଜମିଦାରର ଆୟତନ 293 ବର୍ଗ ମାଇଲ। ଖୋଲଡ଼ି, ପୋଲସରା ଏବଂ ବରିଡ଼ା ଆଦି 3 ରାଜସ୍ୱ ମୁଠାରେ ବିଭକ୍ତ ହୋଇଥିଲା ଏହି ଜମିଦାରୀ। ପେସ୍କିସ୍ ଅନାଦେଳରେ ବ୍ରିଟିଶ ସରକାରଙ୍କ ସୂର୍ଯ୍ୟାସ୍ତ ଆଇନ ବା ସଞ୍ଚେଟ ଲ ବଳରେ 1854 ଜୁଲାଇ 15 ଆଠଗଡ଼ ନିଲାମ ହେଲା। ଆଠଗଡ଼କୁ ଖଲିକୋଟ ରାଜା କ୍ରୟ କଲେ। ରାମଚନ୍ଦ୍ର ହରିଚନ୍ଦନ ଆଠଗଡ଼ର ଶେଷ ରାଜା ଥିଲେ। ପାଲୁ, ଦାଶରଥୀ ସୁର ନାମରେ ଜଣେ ସେନାପତି ପାଲୁ ପ୍ରତିଷ୍ଠା କରିଥିଲେ। ଏହି ଜମିଦାରର ଆୟତନ 29 ବର୍ଗ ମାଇଲ ଏବଂ ଗ୍ରାମ ସଂଖ୍ୟା ଥିଲା 24। ତରଳା ଜମିଦାରର ରାଣୀ ପୂର୍ଣ୍ଣଚନ୍ଦ୍ର ପଟମହାଦେବୀ ପାଲୁର କ୍ରୟ କରିଥିଲେ। ଶ୍ରୀ ଅନନ୍ତ ପ୍ରତାପ ସିଂହ ଥିଲେ ପାଲୁରର ଶେଷ ରାଜା। ବିରୁଳି, ବିରୁଳି ଜମିଦାରର ଆୟତନ 60 ବର୍ଗ ମାଇଲ, ଗ୍ରାମ ସଂଖ୍ୟା 83 ଏବଂ ପେସ୍କିସ୍ 4,275 ଟଙ୍କା। ରମ୍ଭା ବିରୁଳିର ବୃହତ୍ତମ ଗ୍ରାମ। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବୋବିଲର ରାଜା ଭି ଶ୍ୱେତ ଚଲତି ବିରୁଳି କ୍ରୟ କରିଥିଲେ ଏବଂ ପରେ ଏହା ଖଲିକୋଟ ଅଧୀନକୁ ଆସିଥିଲା। ହୁମା, ହୁମା ଥିଲା ଗଞ୍ଜାମର କ୍ଷୁଦ୍ରତମ ଜମିଦାରୀ, ମାତ୍ର 9 ବର୍ଗ ମାଇଲ ଅଞ୍ଚଳ ଓ 13 ଗ୍ରାମ। ଚନ୍ଦ୍ରମଣି ମହାଦେବୀ ହୁମାର ଶେଷ ରାଣୀ ଥିଲେ। ଗଞ୍ଜାମରେ ଏକ ପ୍ରବାଦ ଥିଲା, ପାଲୁର ବିରୁଳି ହୁମା ଏକା ଆଠଗଡ଼ ସମା, ଅର୍ଥାତ୍ ପାଲୁର ବିରୁଳି ଓ ହୁମାର ରାଜସ୍ୱ

ସେ ଆଠଗଡ଼ ସୋମାଗ୍ରାମର ରାଜସ୍ୱ ହେତେ ମହୁରୀ। ସୋମରାଜ ଭୀମରାଜ ନାମକ ଦୁଇଜଣ ସୈନିକ ମହୁରୀ ପ୍ରତିଷ୍ଠା କରିଥିଲେ। ଏହାର ଆୟତନ 521 ବର୍ଗ ମାଇଲ। ମହୁଡ଼ା ପରେ ବ୍ରହ୍ମପୁର ଥିଲା ମହୁରୀର ରାଜଧାନୀ। ପେସ୍କି ସେନାଦେହ ବାବଦକୁ 1850 ମସିହାରେ କମ୍ପାନୀ ସରକାର ମହୁରୀକୁ ଖାସ କରିଦେଲେ। ଚିକିଟି, ଚିକିଟିର ପୂର୍ବ ନାମ ଚେଟକ ବା ସ୍ପେତକ। ଆୟତନ 110 ବର୍ଗ ମାଇଲ। କୃଷ୍ଣପୁର, ବଡ଼ପଲଙ୍କ, ଜୟନ୍ତୀପୁର, କୋଟିଲିଙ୍ଗି, ପାତ୍ରପୁର ଏବଂ ତାଳତାମ୍ବରା ଆଦି ରାଜସ୍ୱ ମୁଠାରେ ଚିକିଟି ବିଭକ୍ତ ହୋଇଥିଲା। ସ୍ୱତନ୍ତ୍ର ଉତ୍କଳ ଗଠନ ବେଳେ ଚିକିଟିର ତାଳତାମ୍ବରା ମୁଠା ଓ ସମ୍ପେଟା ଅଞ୍ଚଳ ଆନ୍ଧ୍ରରେ ରହିଗଲା। ଶ୍ରୀ ସଚ୍ଚିଦାନନ୍ଦ ଦେଉଥିଲେ ଚିକିଟିର ଶେଷ ରାଜା। ସୁରଙ୍ଗୀ, ମୋର 81 ବର୍ଗ ମାଇଲ ଅଞ୍ଚଳ ଓ 229 ଗୋଟି ଗ୍ରାମକୁ ନେଇ ଗଠିତ ହୋଇ ଜମିଦାରୀର ପେସ୍କିସ୍ ପରିମାଣ ଥିଲା 3628 ଟଙ୍କା। ଇଚ୍ଛାପୁରଠାରେ ସୁରଙ୍ଗୀ ରାଜାଙ୍କ ଗଡ଼ ମଧ୍ୟ ଥିଲା। ଶ୍ରୀ ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନ ଦେଉଥିଲେ ସୁରଙ୍ଗୀର ଶେଷ ରାଜା। ଜରଡ଼ା, ଜରା ନାମକ ଶବର ରାଜା ପ୍ରଥମେ ଏଠି ଗଡ଼ ନିର୍ମାଣ କରିଥିଲେ ବୋଲି ଏହା ନାମ ଜରଡ଼ଗଡ଼। ଆୟତନ 48 ବର୍ଗ ମାଇଲ। ଗ୍ରାମ ସଂଖ୍ୟା 60। ପେସ୍କିସ୍ 1951 ଟଙ୍କା। ପ୍ରସନ୍ନଚନ୍ଦ୍ର ସାମନ୍ତରାୟ ଦେଉଥିଲେ ଜରଡ଼ାର ଶେଷ ରାଜା। ଘୁମୁସର, ସୁବିଖ୍ୟାତ ଭଞ୍ଜବଂଶ ଜମିଦାରୀ। ପେସ୍କିସ୍ ଅନାର ଏବଂ ରାଜା ଧନଞ୍ଜୟ ଭଞ୍ଜଙ୍କ ସ୍ୱେଚ୍ଛାଚାରିତା ଆଳରେ କମ୍ପାନୀ ସରକାର 1836 ମସିହାରେ ଘୁମୁସରକୁ ଖାସ କରିଦେଲେ। ବ୍ରଜଭଞ୍ଜ ଥିଲେ ଘୁମୁସରର ଶେଷ ରାଜ ପ୍ରତିନିଧି। ଧରକୋଟ, ଆୟତନ 125 ବର୍ଗ ମାଇଲ। ଗ୍ରାମ ସଂଖ୍ୟା 207। କମାଙ୍ଗ, ସହସ୍ରାଙ୍ଗ, ଜାହାଡ଼ା ଆଦି ତିନୋଟି ରାଜସ୍ୱ ମୁଠାରେ ବିଭକ୍ତ ଥିଲା ଧରାକୋଟ ଜମିଦାରୀ। ଶ୍ରୀ ପଦ୍ମନାଭ ସିଂହ ଥିଲେ ଧରାକୋଟର ଶେଷ ରାଜା। ବଡ଼ଗଡ଼, ରାଜା ଗଙ୍ଗାଧର ସିଂହଙ୍କ ପୁତ୍ର ଦମନ ସିଂହ ସ୍ୱତନ୍ତ୍ର ଶାସିତ ବଡ଼ଗଡ଼ର ପ୍ରଥମ ରାଜା। ଆୟତନ 166 ବର୍ଗ ମାଇଲ ଏବଂ ଗ୍ରାମ ସଂଖ୍ୟା 143। ପେସ୍କିସ୍ 3770 ଟଙ୍କା। ଶେଷ ରାଜାଙ୍କ ନାମ ଥିଲା ଶ୍ରୀ କିଶୋର ଚନ୍ଦ୍ର ସିଂହ। ସୁରଡ଼ା, 1836 ମସିହାରେ କମ୍ପାନୀ ସରକାର ସୁରଡ଼ା ଜମିଦାରକୁ ଖାସ କରିଦେଲେ। 1830 ମସିହାରେ ସୁରଡ଼ାର ଶେଷ ରାଜା କୁଞ୍ଜ ସିଂହ ନିଃସନ୍ଦେହ ହୋଇ ମୃତ୍ୟୁବରଣ କଲେ। ଗୃହଯୁଦ୍ଧ ଓ ଖଜଣା ଅନାଦାୟ ହେତୁ ସୁରଡ଼ା ବାଜ୍ୟାପ୍ତ ହୋଇଥିଲା। ପାରଳାଖଣ୍ଡି, ପାରଳା ଏକ ସ୍ୱତନ୍ତ୍ର ଶ୍ରେଣୀ ବା ଏ କ୍ଲାସ୍ ଜମିଦାରୀ। ଗଞ୍ଜାମର ଏକମାତ୍ର ରାଜା ପାରଳା ରାଜାଙ୍କୁ ବ୍ରିଟିଶ ସରକାର ମହାରାଜା ଉପାଧି ପ୍ରଦାନ କରିଥିଲେ। ପୁରୀ ଜିଲ୍ଲାର ଡେଲାଙ୍ଗ ମଧ୍ୟ ପାରଳା ରାଜାଙ୍କ ଆଉ ଏକ ଜମିଦାରୀ ଥିଲା।

ଉପାଧି ପ୍ରଦାନ କରିଥିଲେ। ପୁରୀ ଜିଲ୍ଲାର ଡେଲାଙ୍ଗ ମଧ୍ୟ ପାରଳା ରାଜାଙ୍କ ଆଉ ଏକ ଜମିଦାରୀ ଥିଲା ବା ଏକ୍ଲାସ ଜମିଦାରୀ। ଗଞ୍ଜାମର ଏକମାତ୍ର ରାଜା ପାରଳା ରାଜାଙ୍କୁ ବ୍ରିଟିଶ ସରକାର ମହାରାଜା ଉପାଧି ପ୍ରଦାନ କରିଥିଲେ। ପୁରୀ ଜିଲ୍ଲାର ଡେଲାଙ୍ଗ ମଧ୍ୟ ପାରଳା ରାଜାଙ୍କ ଆଉ ଏକ ଜମିଦାରୀ ଥିଲା।

ପାଞ୍ଚ ଭାଗରେ ବିଭକ୍ତ ହୋଇଥିବା ବେଳେ ମାଳ ଅଞ୍ଚଳ ଉଦୟଗିରି, ରାମଗିରି, ନୂଆଗଡ଼, ଛେଳିଗଡ଼, ମହେନ୍ଦ୍ରଗଡ଼ ପ୍ରଭୃତି ମୁଠାରେ ବିଭକ୍ତ ହୋଇଥିଲା। ସେ ରାମଚନ୍ଦ୍ର ଅନଙ୍ଗ ଭୀମଦେବ ବଡ଼ଖେମୁଣ୍ଡିର ଶେଷ ରାଜା ଥିଲେ। ସାନଖେମୁଣ୍ଡି, ସାନଖେମୁଣ୍ଡି ଗଞ୍ଜାମର ବୃହତ୍ତମ ଜମିଦାରୀ। ଏହାର ଆୟତନ 2155 ବର୍ଗ ମାଇଲ। ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳ ଅଧିକ। ସମତଳ ଅଞ୍ଚଳକୁ ପ୍ରତାପଗିରି, ସିଦ୍ଧେଶ୍ୱର, ଗୁଡ଼ାରୀ ଓ ଖାଇ ଏବଂ 28 ମୁଠାରୀରେ ବିଭକ୍ତ କରାଯାଇଥିଲା। ମାଳ ଅଞ୍ଚଳ ବାଲିଗୁଡ଼ା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ବିଭଙ୍ଗ ବିଜ୍ଞାନୀ ଶ୍ରୀ ଉଦୟନାରାୟଣ ଦେବ ଥିଲେ ସାନଖେମୁଣ୍ଡିର ଶେଷ ରାଜା। ପ୍ରତାପଗିରି ପରେ ପୋଡ଼ାମାରୀ ଥିଲା ସାନଖେମୁଣ୍ଡିର ରାଜଧାନୀ। ଶେରଗଡ଼, ଏହି କ୍ଷୁଦ୍ର ଜମିଦାରର ଆୟତନ 29 ବର୍ଗ ମାଇଲ, ଗ୍ରାମ ସଂଖ୍ୟା 39 ଏବଂ ପେସ୍କିସ୍ ପରିମାଣ 4950 ଟଙ୍କା। ଶ୍ରୀ ଉଦୟ ପ୍ରତାପ ସିଂ ଥିଲେ ଶେରଗଡ଼ ଶେଷ ରାଜା। ଶେରଗଡ଼ ଏକ କ୍ଷୁଦ୍ର ଜମିଦାରୀ ହେଲେ ମଧ୍ୟ ଶିକ୍ଷା ସଂସ୍କୃତିର ବିକାଶ ଦିଗରେ ଶେରଗଡ଼ର ବହୁ ଅବଦାନ ରହିଛି। କାଟିଙ୍ଗା, କାଟିଙ୍ଗା ଏକ ପାର୍ବତ୍ୟ ଜମିଦାରୀ। 1866 ମସିହାରେ ଏହା ବଡ଼ଗଡ଼ରୁ ବିଚ୍ଛିନ୍ନ ହୋଇ ସ୍ୱତନ୍ତ୍ର ହେଲା। ଭେଙ୍କଟେଶ ଦେଉ କାଟିଙ୍ଗାର ପ୍ରଥମ ରାଜା। କାଟିଙ୍ଗା ବ୍ୟତୀତ ଗଞ୍ଜାମରେ ରଣବା, କରଡ଼ା, ଗଦାପୁର ପ୍ରଭୃତି କ୍ଷୁଦ୍ର ପାର୍ବତ୍ୟ ଜମିଦାରୀ ମଧ୍ୟ ଥିଲା। ଜଳନ୍ତର, ଗଞ୍ଜାମ ଏହି ଜମିଦାରୀ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ରହିଛି। ଗୋବିନ୍ଦ ଛୋଟରାୟ ଥିଲେ ଜଳନ୍ତର ପ୍ରଥମ ରାଜା। ଆୟତନ 100 ବର୍ଗ ମାଇଲ, ଗ୍ରାମ ସଂଖ୍ୟା 78। ପ୍ରହ୍ଲାଦ ନାଟକ ରଚୟିତା ରାମକୃଷ୍ଣ ଛୋଟରାୟ ଥିଲେ ଜଳନ୍ତର ଶେଷ ରାଜା। ମଞ୍ଜୁଷା, ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ଆଉ ଏକ ଓଡ଼ିଆ ଜମିଦାରୀ ହେଲା ମଞ୍ଜୁଷା। ଏହାର ଆୟତନ 132 ବର୍ଗ ମାଇଲ। ମଞ୍ଜୁଷା ରାଜା ଶ୍ରୀନିବାସ ରାଜମଣି 1930 ମସିହାରେ ମୃତ୍ୟୁବରଣ କରିବା ପରେ ତିଗିରିଆ ରାଜ ପରିବାରର ଜଗନ୍ନାଥ ଜେନାମଣି ଦତ୍ତପୁତ୍ର ରୂପେ ମଞ୍ଜୁଷାର ରାଜା ହୋଇଥିଲେ। ତରଳା, ଆୟତନ 52 ବର୍ଗ ମାଇଲ, ପେସ୍କିସ୍ 4000 ଟଙ୍କା। ସରାସନ ସୁର ନାମକ ଜଣେ ନାଗପୁରୀ କ୍ଷେତ୍ରୀୟ ତରଳା ପ୍ରତିଷ୍ଠା କରିଥିଲେ। ଶ୍ରୀ ନାରାୟଣ ସୁର ଦେଉଥିଲେ ତରଳାର ଶେଷ ରାଜା। ତରଳା ଏକ ଓଡ଼ିଆ ଅଞ୍ଚଳ ହେଲେ ମଧ୍ୟ ପ୍ରଦେଶ ଗଠନ ବେଳେ ଆନ୍ଧ୍ରରେ ରହିଗଲା। ବୁଢ଼ାରସିଂହୀ, ଏହାର କ୍ଷୁଦ୍ର ଜମିଦାରୀ। ଆୟତନ 22 ବର୍ଗ ମାଇଲ। 1443 ଖ୍ରୀଷ୍ଟାବ୍ଦରେ ଦାମୋଦର ନିଶଙ୍କ ଏହି ଜମିଦାରୀ ପ୍ରତିଷ୍ଠା କରିଥିଲେ। ବାର୍ଷିକ ପେସ୍କିସ୍ 525 ଟଙ୍କା। ଶ୍ରୀ ଉଦୟଚନ୍ଦ୍ର ନିଶଙ୍କ ବୁହାର ସିଂର ଶେଷ ରାଜା ଥିଲେ। ଟିକିଲି, 1422 ଖ୍ରୀଷ୍ଟାବ୍ଦରେ କଦମ୍ବ ବଂଶୀୟ ଶାସକମାନେ ଏଠାରେ ଗାଦୀ ପ୍ରତିଷ୍ଠା କରିଥିଲେ। 1797 ଖ୍ରୀଷ୍ଟାବ୍ଦରେ କଦମ୍ବ ବଂଶର ଶେଷ ରାଜା ରାମକୃଷ୍ଣ ଦେବଙ୍କ ମୃତ୍ୟୁ ପରେ ପାରଳା ରାଜଭ୍ରତା ପଦ୍ମନାଭ ଦେବ ଏଠାରେ ରାଜା ହେଲେ। ପରବର୍ତ୍ତୀ କାଳରେ ଏହି ଜମିଦାରୀ ଦୁଇ ଭାଗ ହୋଇ ଟିକିଲି ନନ୍ଦିଗାଁ ରୂପେ ସ୍ୱତନ୍ତ୍ର ଶାସିତ ହେଲା। ଆଠଗଡ଼ ରାଜ୍ୟ ନିଲାମ ହେବା ପରେ ଆଠଗଡ଼ର ଚୈତନ୍ୟ ଚନ୍ଦ୍ର ଟିକିଲିରେ ରାଜା ହେଲେ। ରାଜା ଶ୍ରୀ ଲକ୍ଷ୍ମୀନାରାୟଣ ଜଗଦେବ, ଶ୍ରୀ ମଧୁସୂଦନ ଜଗଦେବ, ଶ୍ରୀ ଗୋବିନ୍ଦଚନ୍ଦ୍ର ଜଗଦେବ ପ୍ରମୁଖ ଟିକିଲିର ଶେଷ ରାଜା। ମୁଲକଦାରୀ, ସମଗ୍ର ଗଞ୍ଜାମରେ 47 ଗୋଟି ମୁଲକଦାରୀ ଅଞ୍ଚଳ ବା ପ୍ରୋପ୍ରାଇଟରୀ ଇଷ୍ଟେଟ୍ ଥିଲା। ସେଗୁଡ଼ିକ ମଧ୍ୟରେ ଆସିକା, କୁରୁଳା, ଦେଭୂଇ ଏବଂ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବାରୁଆ ଉର୍ଲମ ଆଦି ବୃହତ୍ତମ। ପ୍ରଥମେ ଆସିକା ଏକ ଜମିଦାରୀ ଅଞ୍ଚଳ ଥିଲା। ଆସିକାର ଶେଷ ରାଜା ରାମଚନ୍ଦ୍ର ରାଉତରାୟଙ୍କ ପରେ ଆସିକାରୁ ରାଜତନ୍ତ୍ର ଲୋପ ହୋଇ ମୁଲକଦାରୀ ଆରମ୍ଭ ହେଲା। ଆସିକା ଅଧୀନରେ କୁରୁଳା, ଦେଭୂଇ, ଆଲିପୁର, ନିରାଳା, ପଢାଲ ପ୍ରଭୃତି 24 ଗୋଟି ଗ୍ରାମ ଥିଲା। ଶ୍ରୀ କୁଣ୍ଡଳରାଓଙ୍କ ପରେ ଶ୍ରୀ ରଘୁନାଥ ପଣ୍ଡା ଆସିକାର ମୁଠାଦାର ଥିଲେ। ପୂର୍ବଖଣ୍ଡ ପ୍ରଗଣା, ହିଞ୍ଜିଲିକାଠୁ ପୁରୁଷୋତ୍ତମପୁର ଏବଂ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳକୁ ପୂର୍ବଖଣ୍ଡ ପ୍ରଗଣା କୁହାଯାଉଥିଲା। ଏହି ଅଞ୍ଚଳରେ ରାଜତନ୍ତ୍ର ନଥିଲା, ବ୍ରିଟିଶ ଦ୍ୱାରା ଏହି ଅଞ୍ଚଳ ପ୍ରତ୍ୟକ୍ଷ ଭାବେ ଶାସିତ ହେଉଥିଲା। ଗଞ୍ଜାମ ମାଳ, 1832 ମସିହା ବେଳେ ଗଞ୍ଜାମ ମାଳ ଅଞ୍ଚଳରେ ଆଦିବାସୀ ଶବରମାନେ ମେଳି ଆରମ୍ଭ କଲେ। ବିଦ୍ରୋହ ଦମନ ପାଇଁ ମାଳ ଅଞ୍ଚଳକୁ ନେଇ ଏକ ଏଜେନ୍ସି ଗଠନ କରାଗଲା। ଉଦୟଗିରି, ଘୁମସର, ବାଲିଗୁଡ଼ା, ରାମଗିରି, ସେରଙ୍ଗ ପ୍ରଭୃତି ଡିଭିଜନ କରାଗଲା। ଆଦିବାସୀ ମୁଖ୍ୟମାନଙ୍କୁ ବିଷୋଇ ବା ପାତ୍ର ଉପାଧି ପ୍ରଦାନ କରି ଶାସନ କରାଗଲା। ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଦେଶରେ ରାଜତନ୍ତ୍ର ପ୍ରଥା ପ୍ରଚଳିତ ଥିଲା। ଦେଶ ସ୍ୱାଧୀନ ହେବାର ଦୀର୍ଘ 6 ବର୍ଷ ପରେ ଅର୍ଥାତ୍ 1953 ମସିହା ଜୁନ୍ ପହିଲାରେ ଯୁଗ ଯୁଗର ଏହି ରାଜତନ୍ତ୍ର ବା ଜମିଦାରୀ ପ୍ରଥା ଉଚ୍ଛେଦ କରା।

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥରର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରି ଦଣ୍ଡପାଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ରଖନ୍ତୁ। ବ୍ରହ୍ମପୁରର ଗ୍ରୁଡ଼ାଇଲିଂ କୋଡ୍ ହେଲା 06800। ଫୋନ୍ ନମ୍ବର 2 2 2 0 5 2 1 ଏବଂ ଅନ୍ୟଟି 2 2 2 2 6 2 1। ମନେ ରହିଲା ତ, ମଇ 13 ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

0: ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ।
1: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଏହି ଶବ୍ଦଗୁଡ଼ିକ ଯେତେବେଳେ ଆମେ ଶୁଣୁ ସେତେବେଳେ ମାତୃଭୂମି ପ୍ରତି ମାତୃଭାଷା ପ୍ରତି ଆମର ସମ୍ମାନ ବଢ଼ିଯାଏ।
0: ସେଇ ମାତୃଭୂମିକୁ ସମ୍ମାନ ଜଣାଇ
1: ଆଉ ମାତୃଭାଷାକୁ ଭଲ ପାଇ

0: ଶୁଣୁଛୁ ଆଜ ଫୋନ୍ ଇନ୍ କାର୍ଯ୍ୟକ୍ରମ
1: କିଛି କଥା କିଛି ଗୀତ।
0: ନମସ୍କାର, ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର।
1: ମୁଁ ବନ୍ଦନା ମିଶ୍ର।
0: ଆଜିର ଏହି କାର୍ଯ୍ୟକ୍ରମରେ ଆମକୁ ବୈଷୟିକ ସହାୟତା ଦେଇଛନ୍ତି ପିକେ ଦାସ ଏବଂ ପି ରାମ ବାବୁ।
1: ସ୍ମିତାଶ୍ୱିନୀ,
0: ହଁ ପା,
1: ଆମେ ସମସ୍ତେ ମାତୃଭାଷାକୁ ଭଲ ପାଉଛୁ। ତେବେ ପ୍ରଶ୍ନ ଉଠୁଛି, ଆମର ଯେଉଁ ନୂଆ ପିଢ଼ି ଅଛନ୍ତି ସେମାନେ ଯେତେବେଳେ କଥାବାର୍ତ୍ତା କରନ୍ତି ଆମର ମାତୃଭାଷାକୁ କେତେ ମାତ୍ରାରେ ବ୍ୟବହାର କରନ୍ତି?
0: ସେଇଟା ଗୋଟିଏ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ବାଛି।
1: ବେଳେବେଳେ ଏମିତି ଲାଗେ ସେମାନେ ମାତୃଭାଷାକୁ ଛାଡ଼ିକି ଅନ୍ୟ ଭାଷାକୁ ବେଶୀ ବ୍ୟବହାର କରୁଛନ୍ତି।
0: କିନ୍ତୁ ଆମେ ସେମାନଙ୍କୁ କହିବା ପଛେ ତା ପୂର୍ବରୁ ଆମେ ଆମର ଅଭିଭାବକମାନଙ୍କୁ କହିବା ଯେ ପାରିବାରିକ ସ୍ତରରୁ ହିଁ ସେମାନେ ଆମ ମାତୃଭାଷାକୁ କେମିତି ପିଲାମାନେ ପଢ଼ିବେ, ଜାଣିବେ, ସମ୍ମାନ ଦେବେ ସେ ବିଷୟରେ ସେମାନଙ୍କୁ ଶିକ୍ଷା ଦେବେ।
1: ସେମାନଙ୍କୁ ମାତୃଭାଷା ପଢ଼ିବା ଶିଖାନ୍ତୁ, ଲେଖିବା ଶିଖାନ୍ତୁ, ଏମିତିକି ଆମର ଯେଉଁ ଓଡ଼ିଆ ଭାଷାରେ ବହି ଲେଖା ହେଉଛି ସେସବୁ ବହି ଆଣି ସିଏ କୌଣସି କାହାଣୀ ବହି ହେଉ କିମ୍ବା କୌଣସି ଭଲ ଲେଖକଙ୍କ ବହି ହେଉ ବା ନାଟକ ବହି ହେଉ ସେସବୁ ଆଣିକି ପିଲାଙ୍କୁ ପଢ଼ାନ୍ତୁ। ତାହାଦ୍ୱାରା ସେମାନଙ୍କ ଶବ୍ଦ ଜ୍ଞାନ ବଢ଼ିବ।
0: ଖାଲି ତ ପଢ଼ିଲେ ଲେଖିଲେ ହେବନି, ଅପା କହିବା ବି ଶିଖିବାର ଅଛି ନା?
1: ନିଶ୍ଚିତ ରୂପେ। ଆଜିକାଲି ତ ଏମିତି ହେଉଛି ଯେ ଓଡ଼ିଆ ଭାଷାରେ ହିନ୍ଦୀ ଆଉ ଇଂରେଜୀ ଶବ୍ଦ ମିଶି ସିଏ ଗୋଟେ ନୂଆ ଶବ୍ଦ ସୃଷ୍ଟି ହେଇଯାଉଛି।
0: ଆଉ ଗୋଟେ କଥା ଆପଣ ଦେଖିବାକୁ ମିଳୁଛି, ସ୍କୁଲ ପିଲାମାନେ କ'ଣ କରନ୍ତି, ଇଂରାଜୀ ଅକ୍ଷର ସବୁ ବହୁତ ସୁନ୍ଦର ଲେଖନ୍ତି କିନ୍ତୁ ଆମ ଓଡ଼ିଆ ଅକ୍ଷର ସବୁ ଏତେ ମାନେ ଖରାପ ଲେଖନ୍ତି ସେସବୁ ପଢ଼ି ହିଁ ହୁଏନି।
1: ସେଟା ସ୍କୁଲ ଶିକ୍ଷକମାନଙ୍କର ଯେତିକି ଦାୟିତ୍ୱ, ଆମର ପରିବାର ଲୋକଙ୍କ ମଧ୍ୟ ସେତିକି ଦାୟିତ୍ୱ। ପିଲାଙ୍କୁ ଆମ ଭାଷା ବିଷୟରେ ଆମେ ଯଦି ଜଣେଇବାନି କାଲିକି ଆମେ କେମିତି କହିବା ଯେ ଆମେ ଓଡ଼ିଆ ଭାରି ବଢ଼ିଆ?
0: ତେଣୁ ଆମେ ପ୍ରଥମେ ଆମ ମାତୃଭାଷାକୁ ହିଁ ସମ୍ମାନ ଦେବା ଦରକାର, ଜାଣିବା ଦରକାର, କାହିଁକି ନା ଆମ ମାତୃଭାଷା ହେଉଛି ଆମର ଗର୍ବ।
1: ତାହେଲେ ଆମେ ଆମର ସମସ୍ତ ଶ୍ରୋତାଙ୍କୁ କହିବା, ଓଡ଼ିଆରେ ଲେଖନ୍ତୁ, ଓଡ଼ିଆରେ ପଢ଼ନ୍ତୁ, ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତୁ,
0: ଆଉ ସମସ୍ତେ ଗର୍ବରେ କୁହନ୍ତୁ ଆମେ ଓଡ଼ିଆ।
1: ହଁ, ତେବେ ସ୍ମିତାଶ୍ୱିନୀ ଏବେ ସମୟ ହେଲାଣି
0: ଫୋନରେ କଥା ହେବାର।
1: ହଁ,
0: ତାହେଲେ ଅପା ପ୍ରଥମ କଟି କୋଉଠୁ ଆସିଛି ଦେଇଦେବା।
1: ହ୍ୟାଲୋ,
2: ହ୍ୟାଲୋ,
1: ନମସ୍କାର ଆଜ୍ଞା।
2: ନମସ୍କାର ନମସ୍କାର, ମୁଁ ଦଣ୍ଡପାଣି ସାହୁ କହୁଛି।
1: ଦଣ୍ଡପାଣି ଭାଇ, ଆମେ କିଛି କଥା କିଛି ଗୀତକୁ ଆପଣଙ୍କୁ ସ୍ୱାଗତ କରୁଛୁ।

0: ହ୍ୟାଲୋ,
1: ନମସ୍କାର।
0: ନମସ୍କାର, କିଛି କଥା କିଛି ଗୀତ କୁ ସ୍ୱାଗତ କରୁଛୁ ଭଉଣୀ।
1: ମୁଁ ପ୍ରଭାସିନୀ ନଉଛି।
0: ପ୍ରଭାସିନୀ ଭଉଣୀ କେମିତି ଅଛନ୍ତି? ଥଣ୍ଡା ହେଇଯାଇଛି ନା?
1: ଥଣ୍ଡା ହେଇଯାଉଛି, କେତେବେଳେ ଗରମ ହେଇଯାଉଛି।
0: ହଁ, ଖରାଦିନେ ଥଣ୍ଡା କାହିଁକି ହୁଏ କହିଲେ? କାହିଁକି ନା ଆମ ପେଟ ଗରମ ହେଇଯିବ, ପେଟ ଗରମ ହେଲେ ଥଣ୍ଡା ତ ହବ ଆଉ କଣ। ତେଣୁ ଆପଣ ପାଣି ପିଅନ୍ତୁ। ପ୍ରଭାସିନୀ ଭଉଣୀ
1: ନମସ୍କାର।
0: ନମସ୍କାର, ଆଜି କଣ ଗୀତ ଶୁଣିବେ?
1: ଆଜି ଗୀତଟା ଦେଇଦ ଏଇ ଆମ ସଂସାର, ଏଇ ଗୀତଟା କେବେଠୁ ଶୁଣି।
0: ହଉ, ନିଶ୍ଚୟ ଦେଇଦେବୁ। ଆଚ୍ଛା, ଯେତେବେଳେ ଆମର କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି, ଆପଣ ଦୁଇ ଜଣ ଯାକ ଶୁଣନ୍ତି ନା ଆପଣ କେବେଳେ ଶୁଣନ୍ତି? ପ୍ରଭାସୀ ଭଉଣୀ କିନ୍ତୁ ଆମକୁ ମନେ ପକଉଛନ୍ତି ନା?
1: ଆପଣ ମନେ ପକଉଛନ୍ତି ନା ନାଇଁ? ମୁଁ ଗୁରୁବାର ହେଇଗଲେ ମୋର ମନେ ପଡିଯିବ ସବୁ।
0: ଆମେ ତାହେଲେ ଆପଣଙ୍କ ପସନ୍ଦର ଏଇ ଆମ ସଂସାରରେ ସୁନ୍ଦର ଗୀତଟି ଶୁଣେଇ ଦଉଛୁ।
1: ନମସ୍କାର।
0: ନମସ୍କାର ଭଉଣୀ।

0: हेलो,
1: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ପବିତ୍ର ମୋହନ ସାହୁ ମ୍ୟାଡାମ।
0: ପବିତ୍ର ଭାଇ, କିଛି କଥା କିଛି କୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
1: ମ୍ୟାଡାମ କେମିତି ଅଛନ୍ତି ଆପଣ?
0: ବହୁତ ବଢିଆ। ଆପଣ?
1: ହଁ, ଟିକେ ଦୁଃଖରେ ରହିବେ ଟିକେ। ସୁକାନ୍ତ ମ୍ୟାଡାମ ନାଇଁ କି?
0: ହଁ,
1: ତାଙ୍କର ମା ଚାଲିଗଲେ, ତ ଆସିକି 11 ଦିନ ହେଇଗଲା। ସେ କାର୍ଯ୍ୟରେ ଟିକେ ରହିଯାଇଛି ମ୍ୟାଡାମ, ଟିକେ ସେ ଦୁଃଖ ଟିକେ ଅଛି ଟିକେ ମ୍ୟାଡାମ ଟିକେ।
0: ଓହୋ, ଆଉ ଏଇଟା ହିଁ ମଣିଷ ପଣିଆ ଯେ ଆମେ ଜଣଙ୍କ ଦୁଃଖରେ ଠିଆ ହେଇ ତାକୁ ସାହାଯ୍ୟ କରିବା, ତାଙ୍କୁ ସହାନୁଭୂତି ଦବା। ପବିତ୍ର ଭାଇ, କୋଉଠୁ କହୁ

0: ସେମିତି ମ୍ୟାଡମ୍ ନାଇଁ କି
1: ତାଙ୍କର
0: ମା ଚାଲିଗଲେ ତ ଆସିକି ଏଗାର ଦିନ ହେଇଗଲା ସେ କାର୍ଯ୍ୟରେ ଟିକେ ରହିଯାଇଛି ମ୍ୟାଡମ୍ ଟିକେ ଟିକେ ଅଛି ଟିକେ ମ୍ୟାଡମ୍ ଟିକେ
1: ଆଉ ଏଇଟା ହିଁ ମଣିଷ ପଣିଆ ଯେ ଆମେ ଜଣଙ୍କ ଦୁଃଖରେ ଠିଆ ହେଇ ତାକୁ ସାହାଯ୍ୟ କରିବା ତାଙ୍କୁ ସହାନୁଭୂତି ଦବା।
2: ପବିତ୍ର ଭାଇ କୋଉଠୁ କହୁ

0: हेलो
1: हेलो,
0: आगे नमस्कार
1: नमस्कार आज्ञा।
0: की कहुतले
1: कहते भोलाशंकर पुटेल,
0: ଭୋଳାଶଙ୍କର ଭାଇ କୋଉଠୁ କହୁଥିଲେ?
1: ବଲାଙ୍ଗୀର ଜିଲ୍ଲା କଗା।
0: ବଲାଙ୍ଗୀର ଜିଲ୍ଲାରୁ କହୁଥିଲେ। ଆଉ ଭଲ ଅଛନ୍ତି ନା?
1: ଗତ ସପ୍ତାହରେ ମଧ୍ୟ ମୋ ପ୍ରଥମ ଥର ପାଇଁ ଆପଣଙ୍କର ପ୍ରୋଗ୍ରାମକୁ ଲଗାଇଥିଲି, ଆଉ ସେଇଟା କାର୍ଯ୍ୟକ୍ରମରେ ସ୍ଥାନ ପାଇଲା ଦିନ ମୋତେ ବହୁତ ଉତ୍ସାହୀ ହେଇଛି। ମୁଁ କିପରି ଆଉ ଥରେ କାର୍ଯ୍ୟକ୍ରମରେ ସାମିଲ ହେବି ବୋଲି ମୁଁ
0: ସେଥିପାଇଁ ଆଉ ଥରେ ଫୋନଟା ଲଗାଇଥିଲି। ଆଉ ନମସ୍କାର ଭୋଳାଶଙ୍କର ଭାଇ।
1: ନମସ୍କାର। ଶୁଣନ୍ତୁ ମ୍ୟାଡମ, ମୁଁ ଯେହେତୁ ଆକାଶବାଣୀର ଗୋଟେ ନିୟମିତ ଶ୍ରୋତା, ନିୟମ ଅନୁସାରେ ଆମେ ନୂଆ ଶ୍ରୋତାଙ୍କୁ ସୁଯୋଗ ଦେବା କଥା, ଲାଗି ଲାଗି ପ୍ରତି ସପ୍ତାହରେ ଫୋନ ନ କରିବା କଥା, କିନ୍ତୁ କାର୍ଯ୍ୟକ୍ରମ ଏତେ ଭଲ ଲାଗିଲା ମୁଁ ତ ରହିପାରିଲିନି।
0: ତଥାପି ଆମେ ଆପଣଙ୍କୁ ମନେ ପକେଇ ଦଉଛୁ ଯେ ପୁଣି ଥରେ ଆପଣ 15 ଦିନ ଛାଡିକି ହିଁ ଫୋନ କରିବେ। ମାନେ ଅପା ଭୋଳାଶଙ୍କର ଭାଇ ଜାଣିଛନ୍ତି, କିନ୍ତୁ ସେ ଟିକେ ଉତ୍ସାହିତ ହୋଇ ଫୋନ କରିଦେଇଛନ୍ତି। ଆଉ ଆମେ ଆରଥର ତ ବହୁତ ବଢିଆ କଥାବାର୍ତ୍ତା କରିଥିଲେ, ଆପଣ ବହୁତ ଜିନିଷ କହିଥିଲେ ଆମକୁ, ଏଇଥର କଣ କହିବାକୁ ଚାହୁଁଛନ୍ତି?
1: ଏଥର ମୋ ଗୋଟେ ଗୋଟେ ଦୁଃଖର କାହିଁ ଅଛି, ସେଥିପାଇଁ ଟିକେ ଲଗେଇଲେ ବି ସେଇଟା ସେୟାର କରିବା ପାଇଁ। ଆମର ଆକାଶବାଣୀର ଜଣେ ଶ୍ରୋତା ଭାଇ, ସେ ବଗର ଜିଲ୍ଲା ବିଜେପୁର ପାଖ ପହଣ୍ଡି ଗ୍ରାମର, ତାଙ୍କ ନାଁ ହେଲା ଚୈତନ୍ୟ ପଟେଲ। ତାଙ୍କ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଗୁରୁତର ଅଛି। ସେଇ 4-5 ଦିନ ହେଲା ସେ ବର୍ତ୍ତମାନ ଆମର ବୁର୍ଲା ବଡ ମେଡିକାଲରେ ଆଡମିଟ୍ ଅଛନ୍ତି। ତାମାନେ ମୁଁ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସମସ୍ତ ଶ୍ରୋତା ଭାଇ ଭଉଣୀ ମାନେ ଆମେ ଈଶ୍ୱରଙ୍କ ଠାରେ ତାଙ୍କ ଆଶୁ ଆରୋଗ୍ୟ ପ୍ରାର୍ଥନା କରିବା ପାଇଁ
0: ନିଶ୍ଚୟ ନିଶ୍ଚୟ ଆମେ ବି ଭଗବାନଙ୍କୁ ଡାକୁଛୁ ଯେ ସେ ଶୀଘ୍ର ଆରୋଗ୍ୟ ହେଇଯାଆନ୍ତୁ। ଅପା ଚୈତନ୍ୟ ଭାଇ ଆମକୁ ଫୋନ କରୁଥିଲେ ନୁହଁ କି?

0: ଅପା,
1: ହଁ
0: ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସବୁବେଳେ ସବୁ ଶ୍ରୋତାମାନଙ୍କୁ ସଚେତନ କରୁଛେ, ଆଉ ଏତିକି ବି କହୁଛେ ଯେ ଯଦି ଅତ୍ୟାବଶ୍ୟକ ନାହିଁ ତାହେଲେ ଖରାରେ ବାହାରକୁ ବାହାରନ୍ତୁନି।
1: କିନ୍ତୁ ତମେ ଦେଖୁଛ ସ୍ମିତାସ୍ମିନୀ, ବେଳେବେଳେ ପରିସ୍ଥିତି ଏମିତି ହେଇଯାଉଛି ଯେ ସେମାନେ ସବୁ ଜାଣିକି ବି ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି। ସେଥିପାଇଁ ଆମେ ପୁଣି ଥରେ କହୁଛୁ ଯେ ପ୍ରଥମେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ନିଜର ଧ୍ୟାନ ରଖନ୍ତୁ, କାମ ପରବର୍ତ୍ତୀ ମୁହୂର୍ତ୍ତରେ
0: ହେଇପାରିବ। ପରବର୍ତ୍ତୀ କଲ୍କୁ ଯିବା ବା।
1: ହ୍ୟାଲୋ,
2: ହ୍ୟାଲୋ,
1: ନମସ୍କାର ଆଜ୍ଞା।
2: ସାର୍ ଜୀ ନମସ୍କାର।
1: କ'ଣ ବୋରେ ହେଁ?
2: ବେହେନ ଜୀ ମେ ପାଲମପୁର ଜିଲ୍ଲା କାଙ୍ଗଡ଼ା ହିମାଚଳ ପ୍ରଦେଶ ଜଗଦୀଶ ରାୟ ଫର୍ଗି ବୋଲ।
0: ଜଗଦୀଶ ଜୀ?
2: ହାଁ ଜୀ ମେ
0: ହିମାଚଳ ପ୍ରଦେଶ ସେ କଲ ଆୟା ହେ ଆଜ। ଅପା,
1: ହାଁ ତୋ ଜଗଦୀଶ ଜୀ, ପହେଲେ ତୋ ହମ ଆପନେ କାର୍ଯ୍ୟକ୍ରମ ମେ ଆପକୋ ସ୍ୱାଗତ କରତେ ହେଁ।
2: ବେହେନ ଜୀ ହମ ଭି ଆପକା ବହୁତ ସ୍ୱାଗତ କରତେ ହେଁ।
1: धन्यवाद। तो ये जो पालमपुर है वहाँ क्या क्या है हमें बताइएगा जरा।
2: पालमपुर बहन जी, ये एक जन्नत का

0: ହ୍ୟାଲୋ
1: ହଁ ମ୍ୟାଡାମ ନମସ୍କାର
0: ନମସ୍କାର ଆଜ୍ଞା କିଏ କହୁଥିଲେ
1: ମୁଁ ଅନିଲ କୁମାର ରାଉତ କହୁଥିଲି ମ୍ୟାଡାମ ନମସ୍କାର
0: ଅନିଲ ଭାଇ କୋଉଠୁ କହୁଛନ୍ତି
1: ରେଡିଓ କୁ ଯୋଡି ହେଲେ ଭଲ ଆଜିକାଲି ଯୁଗରେ ମୋବାଇଲ ଆସିବା ଦ୍ଵାରା
0: ଜାଣିବା
1: କଥା ଯେବେ ବର୍ଷା ପବନ ତୋଫାନ ହେଲେ ବି କିଛି ଇଣ୍ଟରନେଟ କାମ କରିବନି

0: ବାହାରୁଛି, ହେଲେ ଲୋକଙ୍କ ଭରସା ଅଛି ଯେମିତି ଅଲ୍ ଇଣ୍ଡିଆ ରେଡିଓ ଆଉ ଭାରତୀୟ ଡାକ
1: ପୋଷ୍ଟ ଅଫିସ ଉପରେ ଅଧିକ ଭରସା ନାଇଁ କି?
0: ଯେତେବେଳେ
1: ଆପଣ ଚାକିରିରେ ନୂଆ ନୂଆ ଜଏନ କରିଥିବେ ସେତେବେଳେ ବହୁତ ସାରା ଚିଠି ଆସୁଥିବ?
0: ଏବେ ବି ଆସୁଛି ମ୍ୟାଡମ, କମ ହେଲେ ଚିଠି ଗୋଟେ ମାଧ୍ୟମ, ଚିଠି ବନ୍ଦ ହେଇଯିବ ଯଦି ଆଉ ବିଭିନ୍ନ ଆଜିକାଲି ଇମେଲ ଫିମେଲ ସବୁ ଆସୁଛି, ଇଣ୍ଟରନେଟ ଯଦି ନ ଯଦି ସର୍ଭର ଡାଉନ ହେଉଛି ହେଲେ ଲୋକ ମେସେଜ କାହା ଦ୍ଵାରା କରୁଛେ? ଚିଠି ଗୋଟେ ମାଧ୍ୟମ
1: ନାଇଁ, ଅଫିସିଆଲି ଚିଠି ତ ଆସୁଛି, କିନ୍ତୁ ଏଇଟା ଆମେ ଜାଣିବାକୁ ଚାହୁଁଛୁ ଯେ ଯୋଉ ଆମ ପରିବାର ସଦସ୍ୟ ଅନ୍ୟକୁ ଯୋଉ ଚିଠିଟା ପଠାନ୍ତି ସେଇ ଚିଠିଟା ମାନେ ମାନନୀୟ କିମ୍ବା ମୋ ପ୍ରିୟର ଭଉଣୀ ଭଲ ଅଛ, ମୁଁ ତମ ମୁଁ ଭଲରେ ଅଛି ଆଉ ତୁମେ ବି ଭଲରେ ଥିବ ବୋଲି ଆଶା।
0: ଆପଣ କହୁଛନ୍ତି ଇଣ୍ଡିଆନ ଲେଟର, ସେଇଟା କେବେ ବନ୍ଦ ହବନି।
1: ଅନିଲ ଭାଇ ଆପଣ କହନ୍ତୁ, ଆପଣଙ୍କ ଜୀବନରେ ପ୍ରଥମ ଚିଠି କାହାକୁ ଲେଖିଥିଲେ? ଘର ଲୋକଙ୍କୁ?
0: ଘର ଲୋକ ତ ଏବେ ଯାଇ ତ ଦେଇନି ମ୍ୟାଡମ।
1: ହେଲେ ଚିଠି କାହାକୁ ଦେଇଛନ୍ତି ନା ନାହିଁ?
0: ଚିଠି ଦେଇଛି ଆମ ଯାଇକି ଜବ୍ ଇଣ୍ଟରଭ୍ୟୁ ପାଇଁ ଚିଠି ଦେଇଛି ମୁଁ
1: ମାଧ୍ୟମରେ। ଆଉ ପାରିବାରିକ ଚିଠି କେବେ ଦେଇନାହାନ୍ତି?
2: ମୁଁ କିନ୍ତୁ ମୋର ପ୍ରଥମ ଚିଠି ଲେଖିଥିଲି ମୋ ବାପାଙ୍କ ପାଖକୁ, ଯେତେବେଳେ ସ୍କୁଲରେ ନୂଆରେ ଶିକ୍ଷା ହେଲା ଚିଠି କେମିତି ଲେଖା ହୁଏ, ସେତେବେଳେ ସେଇ ବର୍ଷ ଖରା ଛୁଟିରେ ଆମେ ମାମୁଁ ଘରକୁ ଗଲୁ, ଦୁଇ ଲାଇନ୍ ଲେଖିଲି, ଖାଲି ଉପରେ ତଳେ ବାପାଙ୍କ ନାଁ ଲେଖିକି ମୋ ନାଁ ଲେଖିକି ସେଠି ଦୁଇ ଲାଇନ୍ ଲେଖିଥିଲି, ଆମେ ମାମୁଁ ଘରେ ପହଞ୍ଚିଗଲୁ, ଭଲରେ ଅଛୁ, ବାପା ଖାଇଲଣି ନାନି, ତମେ ଭଲ ଅଛ କି?
0: ମାତ୍ର ମ୍ୟାଡମ ଯାହାକି ହ୍ୱାଟ୍ସଆପ ଟ୍ୱିଟର ଆଉ ଯୋଉ ଇଣ୍ଟରନେଟରେ ଯୋଉ ମଜା ନଥିବ, ଚିଠିରେ ତା ମାଧ୍ୟମରେ ସବୁ ଭଲ ଥିବ।
1: ମାନେ
2: ମୋ ବାପା ଆଜି ପର୍ଯ୍ୟନ୍ତ ସେ ଚିଠିଟାକୁ ସାଇତିକି ରଖିଛନ୍ତି।
0: ଏବେ ଆପଣ କହିଲେ ନା ଏଥର ମୁଁ ଚିଠି ନେଇକି ମୋର କାହା ନା କାହା ଜଣକୁ ମୁଁ ଏବେ ଚିଠି ପଠେଇବି ଆଉ।
1: ବହୁତ ବଢିଆ, ଆମେ କାହାକୁ ପଠେଇଲେ କହିବେ? ହଁ, ଆଉ କଣ ରିଆକ୍ସନ ଆସିଲେ ଆମକୁ ସେଇଟା ବି କହିବେ।
0: ନେକ୍ସଟ କଲ କଲେ ଆପଣଙ୍କୁ କହିବି।
1: ନିଶ୍ଚୟ।
0: ହଁ ରହିଲି ମ୍ୟାଡମ, ନମସ୍କାର।
1: ନମସ୍କାର।
0: ଗୀତ ମୋ ପାଇଁ ଦେଇଦେବେ?
1: ନିଶ୍ଚୟ ନିଶ୍ଚୟ।

0: ବା
1: ହଁ
0: ବହୁତ ଶ୍ରୋତାଙ୍କ ସହିତ ଆଜି କଥା ଆମେ ହେଲେ,
1: ହଁ
0: କ'ଣ ଲାଗିଲା ଟିକେ କହିଲ?
1: ସୀତାସ୍ମିନୀ, ଆମେ ଯେତେବେଳେ କଥା ହଉ ଆମ ଶ୍ରୋତାମାନେ ସେମାନଙ୍କର ସୁଖ ଦୁଃଖ ବାଣ୍ଟନ୍ତି, ଆଉ ଏଇଥର ଆମେ କେତୋଟି ଦୁଃଖଦ ଖବର ପାଇଲୁ ଯୋଉଟାକି ଆମ ମନକୁ ବି ଅଶାନ୍ତ କରିଛି ଆଉ ଆମର ଶ୍ରୋତାମାନଙ୍କ ମନକୁ ବି ଅଶାନ୍ତ କରିଛି। ତେବେ ଆମେ ଏତିକି କହିବୁ, ଯେତେବେଳେ ଦୁଃଖ ଆସେ ସେଇ ସମୟ ପାଇଁ ଆମେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ। ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ ସେମାନଙ୍କର ଏଇ ଦୁଃଖ ସମୟଟା ଶୀଘ୍ର ଶୀଘ୍ର କଟିଯାଉ, ଆଉ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଦିଅନ୍ତୁ ଏଇ ସମୟଟା ବିତେଇବା ପାଇଁ।
0: ଆଉ ମୁଁ କହିବି ଯେ ସେମାନଙ୍କ ପାଇଁ ସୁଖଟା ଟିକେ ଜଲ୍ଦି ପଳେଇ ଆସୁ।
1: ହଁ, ଦୁଃଖ ପରେ ସୁଖ ନିଶ୍ଚୟ ଆସିବ, ଆମେ କେବଳ ଅପେକ୍ଷା କରିବା କଥା ସେଇ ସମୟ ପାଇଁ।
0: ତେବେ ଅବା, ଏଇ ଯୋଉ ସୁଖ ଦୁଃଖ ତ କଥା ହେବେ ଆମ ଶ୍ରୋତାବନ୍ଧୁମାନେ, ଯୋଉ ଶ୍ରୋତାବନ୍ଧୁମାନେ ଆମ ନମ୍ବର ଜାଣିନଥିବେ ସେମାନଙ୍କୁ ଟିକେ ନମ୍ବର ଦେଲେ ତ ସେମାନେ କଥା ହେବେ।
1: ତାହେଲେ ଆମର ଫୋନ୍ ନମ୍ବର ଜଣାଇଦେବା, ଶ୍ରୋତାବନ୍ଧୁ ଟିପି ରଖନ୍ତୁ ଆମର ଫୋନ୍ ନମ୍ବର। ଆମର ପ୍ରଥମ ନମ୍ବରଟି ହେଲା 2220521 ଏବଂ ଦ୍ୱିତୀୟ ନମ୍ବରଟି ହେଲା 2222621
0: ଆଉ STD କୋଡ଼ଟି ହେଲା 0680।
1: ଆମ ପାଖକୁ ଆପଣମାନେ ଫୋନ୍ କରିବେ ପ୍ରତି ଗୁରୁବାର ଅପରାହ୍ନ 5:00-5:30 ମଧ୍ୟରେ।
0: ଆଉ ଆମ କାର୍ଯ୍ୟକ୍ରମକୁ ଆପଣମାନେ ଶୁଣିପାରିବେ ପ୍ରତି ମଙ୍ଗଳବାର ଦିନ 10:00।
1: ଏହାର ପୁନଃ ପ୍ରସାରଣ ଶୁଣିବେ ପ୍ରତି ବୁଧବାର ରାତି 10:00।
0: ତାହେଲେ ଆପଣଙ୍କ ଫୋନ୍ ଅପେକ୍ଷାରେ ଆମେ ରହିଲୁ,
1: ଆଜି ପାଇଁ ବିଦାୟ ନେଉଛୁ।

0: 13 ତାରିଖ ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରୀ ଦଣ୍ଡପାଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପ୍ ରଖନ୍ତୁ। ବ୍ରହ୍ମପୁରର ଗ୍ରୁଡ଼ଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ, ମଇ 13 ତାରିଖ ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
1: ଶୁଣିଥିଲେ ଆପଣଙ୍କର ଅତିପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଉପସ୍ଥାପନ କଲେ ବନ୍ଧନା ମିଶ୍ର ଏବଂ ସ୍ମିତାଶ୍ୱିନୀ ମହାପାତ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ମହାପୁର କେନ୍ଦ୍ରରୁ। ପ୍ରସିଦ୍ଧ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz। ଆପଣ ଠିକ୍ ଏକା ସମୟରେ ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍ ଏୟାର ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ସେ ବର୍ତ୍ତମାନ ପୂର୍ବ 11:02। ଆସନ୍ତୁ ଶୁଣିବା ଲୋକଗୀତ କାର୍ଯ୍ୟକ୍ରମରେ ଦାସକାଠି ପରିବେଷଣ କରିଛନ୍ତି ବୈଦ୍ୟନାଥ ଗାଗରତ୍ନ ଶର୍ମା ଏବଂ ସାଥୀ ଭୀମସେନ ଶତପଥୀ।
2: बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम टेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ टेटिनाड सीमेंट द परफेक्ट कंक्रीट चॉइस।
4: समस्त सामाजिक सुरक्षा अटल पेंशन योजना मोदी जी का संकल्प
5: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
4: ए पर्यंत ए योजना रे 8.85 lakh अधिक लाभार्थी जुड़ी ही सारे। यदि आप 18-40 वर्ष वयस होती तेरे मासिक अटल पेंशन सहित 3 ग्यारंटेड सुविधा विषय जानवाई आपंक बैंक करूँ।

0: ଏ ପରିସ୍ଥିତିରେ ସରକାରଙ୍କ ମମତା ଯୋଜନା ସମ୍ପର୍କରେ କିଛି ଆଲୋକପାତ କରିବା ପାଇଁ ଆମ ଗହଣରେ ଆଜି ଅଛନ୍ତି ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ଦାସ। ମ୍ୟାଡାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ମ୍ୟାଡାମ ଆଜି ଆମେ ଯୋଉ କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ ମମତା ଯୋଜନା ସମ୍ପର୍କରେ, ପ୍ରଥମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ମମତା ଯୋଜନା ମାନେ କଣ?
1: ମମତା ଯୋଜନା ହଉଛି ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର କମିବା ପାଇଁ ମମତା ଯୋଜନା ସରକାର କରିଛନ୍ତି ଆରମ୍ଭ।
0: ଏଇ ଯୋଜନାର ଆରମ୍ଭ କେବେ ହୋଇଥିଲା ସେ ବିଷୟରେ କିଛି କହିବେ?
1: ହଁ ମ୍ୟାଡାମ, ଏହି ଯୋଜନା 15 ଅଗଷ୍ଟ 2012ରେ ଆମର ସରକାର ଆରମ୍ଭ କରିଥିଲେ। ବର୍ତ୍ତମାନ ମାତୃବନ୍ଦନା ଯୋଜନା 2024 ମସିହା ଡିସେମ୍ବର ମାସରେ ଆରମ୍ଭ ହେଲା।
0: ଏ ଯୋଉ ମମତା ଯୋଜନା ଯୋଉ ସରକାରୀ ସ୍ତରରେ ଚାଲୁଅଛି, ଆର ମୁଖ୍ୟ ଉଦ୍ଦେଶ୍ୟ କଣ ବୋଲି ଆପଣ ଭାବୁଛନ୍ତି, ବା ସରକାରଙ୍କର ଉଦ୍ଦେଶ୍ୟ କଣ ଯେ ଏଇ ମମତା ଯୋଜନାର ସେ ଆରମ୍ଭ କରିଥିଲେ?
1: ଯେହେତୁ ମାତୃ ମୃତ୍ୟୁ ହାରର କମେଇବା ପାଇଁ ଏବଂ ଶିଶୁ ମୃତ୍ୟୁ ହାର ଯୋଉ ଆଗର ପୋଷଣ ଯୋଉଟା ଅତିଶୟ ଦୃଷ୍ଟିହୀନ ଶିଶୁ ଯେତେବେଳେ ଜନ୍ମ ହଉଥିଲା ତାହା ବିଷୟରେ ଏବେ ସରକାର ଏଇ ନିୟମ କରିଛନ୍ତି ଯେ ମମତା ଯୋଜନା ଏମାନଙ୍କୁ କଲେ ଏଇ ଯୋଉ ଗ୍ରାମାଞ୍ଚଳର ସହରାଞ୍ଚଳର ଏଇ ଯୋଉ ଇଏ
0: ମା ମାନେ ବା ଭଉଣୀ ମାନେ ଆମର
1: ମା
0: ସୁବିଧା।
1: ମାନଙ୍କର ଭଉଣୀ ମାନଙ୍କର ସୁବିଧା ହୋଇପାରିବ। ଗର୍ଭବତୀ ମା ମାନେ ଯେତେବେଳେ ଗ୍ରାମାଞ୍ଚଳକୁ ଯେତେବେଳେ ଗୋଟେ ଗର୍ଭବତୀ ଅବସ୍ଥାରେ ଯୋଉ ବାହାରକୁ ଆସିପାରୁନାହାନ୍ତି ତାଙ୍କ ପାଇଁ ବୋଲି ଏଇ ସୁବିଧା ସୁଯୋଗ କରିଛନ୍ତି ସରକାର।
0: କେଉଁ ପ୍ରକାର ମହିଳା ମାନେ ଏଇ ଯୋଜନାର ସୁବିଧା ପାଇଥାନ୍ତି?
1: ସରକାର ମାନେ ବିପିଏଲ ହିତାଧିକାରୀ ମାନେ ଏହି ସୁବିଧା ପାଇଥାନ୍ତି
0: କେବଳ ବିପିଏଲ ଗୋଷ୍ଠୀ,
1: ହିତାଧିକାରୀ। ହଁ
0: ବିପିଏଲ ହିତାଧିକାରୀ ମାନେ ହିଁ ଏଇ ସୁବିଧା ସୁଯୋଗ ପାଆନ୍ତି, ଅନ୍ୟ କୌଣସି
1: ପାଇଥାନ୍ତି
0: ମହିଳା ମାନେ ଏଇ?
1: ନାଇଁ, ସରକାରୀ କର୍ମଚାରୀ ମହିଳା ମାନେ ପାଆନ୍ତି ନାହିଁ।
0: ହେଲେ ଏଇଟା କେବଳ ଗ୍ରାମାଞ୍ଚଳରେ ନା ସହରାଞ୍ଚଳରେ ବି ଉପଲବ୍ଧ?
1: ସହରାଞ୍ଚଳ ଗ୍ରାମାଞ୍ଚଳ ଦୁଇଟା ଜାଗା ମ୍ୟାଡାମ ହୋଇପାରେ।
0: ମମତା ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା କିପରି ବଢୁଛି?
1: ମ୍ୟାଡାମ ଆମର ଯେହେତୁ ଅଙ୍ଗନବାଡି କର୍ମୀରେ ମାତୃମଣ୍ଡଳ ଆମେ ତା ଉପରେ ଆଲୋଚନା କରୁଛୁ। ଆମର VHND ମାଧ୍ୟମରେ ଆମର ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର, ଦ୍ୱିତୀୟ ମଙ୍ଗଳବାର, ତୃତୀୟ ମଙ୍ଗଳବାର, ଚତୁର୍ଥ ମଙ୍ଗଳବାର, ପ୍ରଥମ ଶୁକ୍ରବାର, ଦ୍ୱିତୀୟ ଶୁକ୍ରବାର, ତୃତୀୟ ଶୁକ୍ରବାର, ଚତୁର୍ଥ ଶୁକ୍ରବାର ଏହି 8ଟି ଦିନରେ ଆମର VHND ଅଙ୍ଗନବାଡି ଅଧୀନରେ ହୋଇଥାଏ। ଏହି ଅଧୀନରେ ଆମର ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ହେଲ୍ପର କର୍ମୀ ଏସବୁ ଗର୍ଭବତୀ ମା ମାନଙ୍କୁ ସଚେତନତା କରିଥାନ୍ତି।
0: କୋଉ ଉପାୟରେ ସଚେତନତା କରନ୍ତି, ଯେମିତିକି ଏଇ ପ୍ରକାର ଖାଦ୍ୟ ଖାଇବା ଦରକାର କି କଣ, କୋଉ ପ୍ରକାର ଆପଣ ସଚେତନତା ବାର୍ତ୍ତା
1: ଯେତେବେଳେ
0: ଦିଅନ୍ତି ସେମାନଙ୍କୁ?
1: ଗର୍ଭବତୀ ଆମେ ଜାଣିଲୁ, ତାଙ୍କୁ ଆମେ ପଞ୍ଜୀକରଣ କରିଲୁ, ତାଙ୍କୁ ପଞ୍ଜୀକରଣ କରିସାରିଲା ପରେ ଆମେ ଜାଣିଲୁ ଯେହେତୁ ପ୍ରେଗନେନ୍ସି ଆରମ୍ଭ ହେଲା। ଆରମ୍ଭ ହେଲା ପରେ ଆମେ ତାଙ୍କୁ ସଚେତନତା ଦେଲୁ, ଆପଣ ଆଇରନ୍ ଟାବଲେଟ୍ ଖାଇବେ, କ୍ୟାଲସିୟମ୍ ଟାବଲେଟ୍ ଖାଇବେ, ବିଭିନ୍ନ ପ୍ରକାର ଖାଦ୍ୟ ଖାଇବେ। ଆପଣଙ୍କ ପାଇଁ ଏଲି ମମତା ଯୋଜନାର 2ଟି କିସ୍ତି ବି ସରକାର ଇଏ କରିଛନ୍ତି, ସୁବିଧା ସୁଯୋଗ କରିଛନ୍ତି, ଏଇ
0: କିସ୍ତି
1: ବିଷୟରେ
0: ମାନେ
1: ଆମେ ଆଲୋଚନା କରିଥାଉ।
0: କୋଉ ପ୍ରକାର କିସ୍ତିରେ କଣ କେତେ ଟଙ୍କା?
1: ଆମର ଯେହେତୁ ଗୋଟେ ଗର୍ଭବତୀ ମା ସେ ଆମକୁ ପଚାରିଲେ, ଦିଦି ଆମକୁ ଏ କିସ୍ତି କୋଉ ଉପରେ ଆପଣ ଦେଇପାରିବେ, ଆମେ 2ଟି କିସ୍ତି ମାଧ୍ୟମରେ ଦଉଛୁ। ଗର୍ଭର 6 ମାସର ଭିତରେ ଆମେ ଗୋଟିଏ କିସ୍ତି ଦବୁ, 6,000 ଟଙ୍କା ସେ ପାଇବ। ଦ୍ୱିତୀୟ କିସ୍ତି ହଉଛି ସେ 4,000 ଟଙ୍କା ପାଇବ। ଏବେ ସରକାର ଲାଗୁ କରୁଛନ୍ତି ପୁଅକୁ 10,000 ଆଉ ଝିଅକୁ 12,000। ଯେହେତୁ ପୁଅ ଯଦି ହେଲା ତାହେଲେ ତାର ସେକେଣ୍ଡ କିସ୍ତି, ସିଏ 10 ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକା ନେଇଥିଲେ ତାର ତୃତୀୟ କିସ୍ତି ଆମେ ଦେଇପାରିବୁ।
0: ଏଇ ଯୋଉ କିସ୍ତି ପାଉଛନ୍ତି ସେମାନେ, ସେଇ ପଇସାଟା କୋଉଠୁ ଆସୁଛି? ଆଉ ଆପଣ ମା ଯୋଉ ମାଟା ଗର୍ଭବତୀ ଥିବ ସିଏ କଣ ଫର୍ମ କେମିତି ଅଛି ଫିଲଅପ୍ କରିକି ଆପଣଙ୍କୁ ଦଉଛି, ନା ତାର ପ୍ରୋସେସ କଣ?
1: ନାଇଁ ମ୍ୟାଡାମ, ଆମର ପ୍ରୋସେସ ଅଛି, ଯେହେତୁ ଆମର ବିପିଏଲ କାଟାଗରୀ ସେ ହେଇଥିବ, ସେ ଗ୍ରାମାଞ୍ଚଳର ବୋହୂ ହେଇଥିବ, ତାପରେ ସିଏ ତାର ଆଧାର କାର୍ଡ ଥିବ, ତାର ବ୍ୟାଙ୍କରେ ଡେବିଟ୍ ଲିଙ୍କ ହେଇଥିବ, ତାପରେ ତାର ପ୍ରଥମ ଗର୍ଭ ହୋଇଥିବ। ଏ ସରକାର ନିୟମ କରିଛନ୍ତି ପ୍ରଥମ ଗର୍ଭ, ଦ୍ୱିତୀୟ ଗର୍ଭ, 2ଟି ଗର୍ଭ ମାଧ୍ୟମରେ ଏଇ ମମତା କିସ୍ତି ଦେଇପାରିବୁ ଆମେ।
0: ଯଦି ମମତା କିସ୍ତି ଅନୁସାରେ ଗୋଟେ ମାଡେ ଯେତେବେଳେ ମା ହେଲା, ଧରନ୍ତୁ ତାର 3ଟି ସନ୍ତାନ ହେଲା, ଭଗବାନଙ୍କର କଣ ଗୋଟା ତାକୁ ସେଇ ଛୁଆଟାକୁ ହରେଇବାକୁ ପଡିଲା, ସେ ସମୟ

0: ତାର ତିନିଟାରୁ ନାହିଁ ଦୁଇଟା ଛୁଆ ହିଁ ଜୀବିତ ରହିଲା ସେ ଅବସ୍ଥାରେ।
1: ଆମେ ଆଉ ଗୋଟେ କିସ୍ତି ତାକୁ ଦେଇପାରିବୁ ମ୍ୟାଡାମ, ଯେହେତୁ
0: ହଁ
1: ଆଉ ଥରେ ଯୋଉ ଯେହେତୁ ଗର୍ଭ ଅଧୀନରେ ଦ୍ୱିତୀୟ ଗର୍ଭରେ ତାର ଗୋଟିଏ ସନ୍ତାନ, ପ୍ରଥମ ଗର୍ଭରେ ଯଦି ଦ୍ୱିତୀୟ ସନ୍ତାନଟି ଯଦି ହେଇଥିବ ତାହେଲେ ତାର ଆମେ ଦ୍ୱିତୀୟ ଗର୍ଭରେ ବି ଆମେ ତାକୁ ମମତା ଯୋଜନା ଅନୁଭବ କରିପାରିବୁ।
0: ମାଟିଏ କେବଳ ଦୁଇଟି ଜୀବିତ ଶିଶୁ
1: ଶିଶୁ
0: ପାଇଁ
1: ପାଇଁ
0: ବୋଲି
1: ବୋଲି ମମତା ଯୋଜନା ଇଏ କରାଯାଉଛି।
0: ପାଇପାରିବ। ଧରନ୍ତୁ ମମତା ଯୋଜନାରେ ମାଟେ ଦୁଇଟା ଯାକ କିସ୍ତି ପାଇଗଲା, ତା ପରବର୍ତ୍ତୀ ସ୍ତରରେ ଛୁଆଟେ ତାର ନଷ୍ଟ ହେଇଗଲା, ପୁଣି ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ମା ହବ ସିଏ ପାଇପାରିବ କି ଆଉ ଥରେ?
1: ହଁ ମ୍ୟାଡାମ ପାଇପାରିବ।
0: ଆଉ ଯୋଉ ଶିଶୁର ଟୀକାକରଣ ଏଇ ଯୋଜନାରେ କଣ ସବୁ ଭୂମିକା ଅଛି ଶିଶୁ?
1: ଆମର ମ୍ୟାଡାମ ଆମର ଅଙ୍ଗନବାଡି କର୍ମୀରେ 3 ସପ୍ତାହ ମାସକୁ ତାର 4ଟା ବୁଧବାର ହୁଏ ଇମ୍ୟୁନାଇଜେସନରେ। ଇମ୍ୟୁନାଇଜେସନରେ ସେ ତ ଗର୍ଭାବସ୍ଥାରେ ଯଦି ମେଡିକାଲରେ ଜନ୍ମ ହୋଇଛି ତାହେଲେ ସେ ବିସିଜି ଟୀକା ନେଇ ଯାଇଥିବ ପିଲାଟି, ତାର ବିସିଜି ଟୀକା, ପୋଲିଓ, ହେପାଟାଇଟିସ ସିଏ ନେଇ ଯାଇଥିବ, ତାର 1.5 ମାସ ମାଧ୍ୟମରେ ପେଣ୍ଟା, ରୋଟା, ହେପାଟାଇଟିସ ଫାର୍ଷ୍ଟ 1.5 ମାସ ଭିତରେ ନବ, ପୁଣି 2 ମାସ ଅଧରେ ସେକେଣ୍ଡ ଡୋଜ୍ ନବ ରୋଟା, ପେଣ୍ଟା, ହେପାଟାଇଟିସ ବି, ପୁଣି ଆଉ ଥରେ ଥାର୍ଡ ଡୋଜ୍ ରେ ନବ ରୋଟା, ହେପାଟାଇଟିସ, ପେଣ୍ଟା, ତାପରେ 9 ମାସ ପରେ ମିଜିଲ୍ସ ଟୀକା ନେଲେ, ତାପରେ ଆମେ ଯେହେତୁ ସମ୍ପୂର୍ଣ୍ଣ ଟୀକାକରଣ 1 ବର୍ଷ ମାଧ୍ୟମରେ ମମତା ଯୋଜନା ଆମେ ଦେଇପାରିବୁ।

ପୁଣି 2 ମାସ ଅଧରେ ସେକେଣ୍ଡ ଡୋଜ୍ ନବ ରୋଟା ପେଣ୍ଟା ହେପାଟାଇଟିସ ବି, ପୁଣି ଆଉଥରେ ଥାର୍ଡ ଡୋଜ୍ ରେ ନବ ରୋଟା ହେପାଟାଇଟିସ ପେଣ୍ଟା, ତାପରେ 9 ମାସ ପରେ ମିଜିଲ୍ସ ଟୀକା ନେଲେ, ତାପରେ ଆମେ ଯେହେତୁ ସମ୍ପୂର୍ଣ୍ଣ ଟୀକାକରଣ 1 ବର୍ଷ ମାଧ୍ୟମରେ ମମତା ଦ୍ୱାରା ଆମେ ଦେଇପାରୁ।

0: ଯେହେତୁ ତାଙ୍କର ସ୍ୱାମୀ ସରକାରୀ ଚାକିରି କରୁନଥିବେ,
1: ସ୍ୱାମୀ ହଉ ବା ସେ ନିଜେ ହଉ,
0: ନିଜେ ହୁଅନ୍ତୁ,
1: ଏହିପରି ଭାବେ ଆପଣ ଶିଶୁର ଟୀକାକରଣ କରନ୍ତି। ଶିଶୁ
0: ଆଜ୍ଞା ଆଜ୍ଞା
1: ଶିଶୁର ଟୀକାକରଣ ଯୋଉ ମା କେମିତି ସେ ଜାଣୁଛି ଯେ କୋଉ କୋଉ ଦିନ ଶିଶୁର ଟୀକାକରଣ ହବ?
0: ମାତୃବନ୍ଦନା ଯୋଜନାରେ ତାଙ୍କୁ ଯେହେତୁ ସିଏ ଯେତେବେଳେ ଗର୍ଭବତୀ ପଞ୍ଜୀକରଣ ହେବା ପାଇଁ ଅଙ୍ଗନବାଡି କର୍ମୀକି ଆସନ୍ତି, ତାଙ୍କୁ ଆମର ମମତା ଯୋଜନାର ଗୋଟେ ପୁସ୍ତକ ଅଛି, ସେଇ ପୁସ୍ତକଟି ଆମେ ତାଙ୍କୁ ଦେଇଥାଉ। ସେଇ ପୁସ୍ତକରେ ତାଙ୍କ ସବୁ ବିଷୟରେ ଲେଖାଯାଇଛି, ପିଲା ଜନ୍ମ ହେଲା ପରେ କେମିତି ମା କଷ କ୍ଷୀର ଦେ, ପିଲା ଜନ୍ମ ହେଲା ପରେ ସଙ୍ଗେ ସଙ୍ଗେ ତାର ମାର ବ୍ରେଷ୍ଟ ଫିଡିଂ କେମିତି କରିବ, ପିଲା ସଙ୍ଗେ ସଙ୍ଗେ ଜନ୍ମ ହେଲା ପରେ ତାର ବିସିଜି ଟୀକା କେମିତି ଦେବ, ପୋଲିଓ ଟୀକା କେମିତି ଦେବ, ସବୁ ସେଇ ପୁସ୍ତକ ମାଧ୍ୟମରେ ଆମର ଲେଖା ହଉଛି।
1: ଆପଣ ବର୍ତ୍ତମାନ କହିଲେ ଯେ ମାତୃବନ୍ଦନା ଯୋଜନା, ସେଇଟା ବିଷୟରେ ଟିକେ ବିସ୍ତାର ଭାବେ।
0: ମାତୃବନ୍ଦନା ଯୋଜନା ଯେହେତୁ ସରକାର ଏବେ ଲଞ୍ଚ କରୁଛନ୍ତି, ଯେହେତୁ ଆମର ଆଗରୁ ମମତା ଯୋଜନାରେ ଯୋଉ ପାଉଥିଲେ 5,000 ଟଙ୍କା ପାଉଥିଲେ, ପ୍ରଥମ କିସ୍ତିରେ 3,000 ଟଙ୍କା ପାଉଥିଲେ, ଦ୍ୱିତୀୟ କିସ୍ତିରେ 2,000 ଟଙ୍କା ପାଉଥିଲେ, ଏବେ ସରକାର ଆଉ ଟିକେ ଉନ୍ନତି ପାଇଁ ବୋଲି ପୁଅମାନଙ୍କୁ 10,000 କରିଛନ୍ତି, ଝିଅମାନଙ୍କୁ 12,000 ଟଙ୍କା କରିଛନ୍ତି। ତାହାର ଆମେ ମାତୃବନ୍ଦନା ଯୋଜନା କହିବୁ। ମାତୃବନ୍ଦନା ଯୋଜନା ଯେହେତୁ ଗର୍ଭ ଅବସ୍ଥାରୁ ପିଲାକୁ 1,000 ଦିନର ଆମେ ଗୁରୁତ୍ୱ ଦେଲେ ହିଁ ତାକୁ ଆମେ ମାତୃବନ୍ଦନା ଯୋଜନା କହିପାରୁ।
1: ଯେତେବେଳେ ଶିଶୁର ଟୀକାକରଣ ପୁରା ସମାପ୍ତ ହେଇଯିବ, ଆପଣ
0: 1 ବର୍ଷ ଭିତରେ ଶିଶୁର ଟୀକାକରଣ ସମାପ୍ତ ହବ
1: ମ୍ୟାଡମ, ତାପରେ ଆପଣ କିଛି ଲେଖିକି ଦେଲେ
0: ସେକେଣ୍ଡ ଇନଷ୍ଟଲମେଣ୍ଟ, ଯେତେବେଳେ ପୁଅଟି ଯଦି ଜନ୍ମ ହେଲା, ଏବେ ଯଦି ପୁଅଟି ଯଦି ଜନ୍ମ ହେଲା ସିଏ ସେକେଣ୍ଡ କିସ୍ତି ଭାବେ ଇଲିଜିବଲ ହେବା ପାଇଁ ତାର ଜନ୍ମ ପଞ୍ଜୀକରଣ ହେଉଥିବ, ଜନ୍ମ ସାର୍ଟିଫିକେଟ ଟି ଦେବେ, ପୁଣି ଆଉ ଥରେ ଆମର ମମତା ଯୋଜନାର ଦ୍ୱିତୀୟ କିସ୍ତି ଫର୍ମ ଅଛି ତାର ଫିଲ୍ଅପ୍ କରିବେ, ତାର ଓଜନ ଓଜନର ବିବରଣୀ ଦେବେ, ତାର ଟୀକାକରଣ ବିବରଣୀ ଦେବେ, ତାହେଲେ ସେ ଦ୍ୱିତୀୟ କିସ୍ତି ପାଇଁ ଉପଯୋଗ୍ୟ।
1: ନାଇଁ, ଓଜନର ବିବରଣୀ, ଓଜନ ତ ଆପଣଙ୍କର ଯୋଉ ଅଙ୍ଗନବାଡି ସେଣ୍ଟରରେ ହିଁ ହୁଏ ନା?
0: ହଁ ହଁ ହଁ
1: ଆଉ ସେ ବିବରଣୀ ଆପଣ ହିଁ ପଠାନ୍ତି ନା?
0: ଆମେ ସେଇ ତାଙ୍କର ସେଇ ଯୋଉ ମମତା ଖାତା, ଆମେ ଯେତେବେଳେ ଗର୍ଭବତୀ ପଞ୍ଜୀକରଣରେ ଖାତାଟି ଦେଇଥିବୁ, ତାର ବାଳିକା ପାଇଁ ଓଜନ ଅଛି, ବାଳକ ପାଇଁ ଓଜନ ଅଛି, ବାଳକ ପାଇଁ ବ୍ଲୁ କଲର ପେପର ଅଛି, ବାଳିକା ପାଇଁ ପିଙ୍କ କଲର ର ଗୋଟେ ପେପର ଅଛି। ଯଦି ବାଳକ ହୋଇଥିବ ଆମେ ବ୍ଲୁ କଲର ରେ ତାହାର ପୁରା ଅପଡେଟ କରିକି ଆମେ ତାର ଓଜନର ବିବରଣୀ, ହାଇଟ ୱେଟ ତାର ଆମେ ଦେଇଥିବୁ, ସେଇ ପେପର ବି ସେ ଜେରେ ଦେଇପାରିବୁ।
1: ଯେତେବେଳେ ଏଇ ଯୋଉ ଯୋଜନାରେ ବହୁତ ଲାଭ ହଉଛି ମହିଳାମାନଙ୍କୁ, ଗ୍ରାମାଞ୍ଚଳରେ ଏଇ ଯୋଜନାର ପ୍ରଭାବ କଣ ରହିଛି?
0: ଗ୍ରାମାଞ୍ଚଳରେ ଯେହେତୁ ଗୋଟେ ଗର୍ଭବତୀ ହେଲେ, ଶାଶୁ ମାନେ ଆଜିକାଲି ଯୋଉ ଭଳିଆ ପରିସ୍ଥିତି ହେଲାଣି, ମାନେ ଗୋଟେ ଗରିବ ଶ୍ରେଣୀର ଖାଇବାକୁ, ମାନେ ତାଙ୍କର ସ୍ୱାସ୍ଥ୍ୟ ଟୀକାକରଣ ଏସବୁ ମାନେ ବହୁତ ଅସୁବିଧା ହୋଇଥାନ୍ତି, ପାଇପାରନ୍ତିନି। ସରକାର ଯେହେତୁ ଏଇଟା ଗୋଟେ ସୁବିଧା ଭଲ କରୁଛନ୍ତି, ଯେହେତୁ ପ୍ରଥମ କିସ୍ତି ତାର 6 ମାସ ଅବସ୍ଥା, 6 ମାସ ବ୍ୟବଧାନରେ ଯୋଉ 6,000 ଟଙ୍କା ପଠଉଛନ୍ତି, ସେଇ ସେଇ ପଇସାରେ କିଛି ଖାଦ୍ୟ ଖାଇପାରିବ, ପ୍ଲସ ତାଙ୍କର ଆମେ ହୋମ ଭିଜିଟ ଯେତେବେଳେ କରିବାକୁ ଗଲେ ତାଙ୍କର ଶାଶୁ କି ତାଙ୍କର ଯିଏ ମୁଖ୍ୟ ଅଧିକାରୀ ଯିଏ ଅଛନ୍ତି, ତାଙ୍କର ସ୍ୱାମୀ ଆଉ ତାଙ୍କ ପରିବାର ସହ ଆମେ ଆଲୋଚନା କରିକି ତାଙ୍କ ଗର୍ଭବତୀ ଅବସ୍ଥାରେ ଏସବୁ ସଚେତନତା, ତାଙ୍କ ଘର ଲୋକଙ୍କୁ ବୁଝେଇକି ଏସବୁ ବିଷୟରେ ଆମେ ଆଲୋଚନା କରୁଛୁ।
1: ତା ଅର୍ଥ ଗ୍ରାମାଞ୍ଚଳରେ ଏହି ଯୋଜନାର ପ୍ରଭାବ ଭଲ ରହିବ,
0: ବହୁତ ମାନେ ସୁବିଧା ହେଉଛି ଗ୍ରାମାଞ୍ଚଳରେ।
1: ସମସ୍ତ ଯୋଗ୍ୟ ମହିଳାମାନଙ୍କ ପାଖକୁ ଏଇ ଯୋଜନାର ସୁବିଧା ସବୁ କ୍ଷେତ୍ରରେ ସବୁ ମହିଳାମାନଙ୍କୁ ପହଞ୍ଚିପାରୁଛି। ଏ ଯୋଉ ଯୋଜନାରେ ଅଙ୍ଗନବାଡି କର୍ମୀ ମାନଙ୍କର ମୁଖ୍ୟ ଭୂମିକା, ଆପଣ ତ କହିଲେ ଆପଣ ଟୀକାକରଣ ପାଇଁ କହୁଛନ୍ତି, ଆଉ ସବୁ କଣ ଭୂମିକା ରହିଛି?
0: ମ୍ୟାଡାମ ଆମର ଅଙ୍ଗନବାଡି ମାଧ୍ୟମରେ ଯେତେବେଳେ ଆମେ ଗର୍ଭବତୀ ଜାଣିଲୁ, ତାକୁ ପଞ୍ଜୀକରଣ ଦେଲୁ, ଆମର ସରକାରଙ୍କର ଅନୁସାରରେ ଖାଦ୍ୟ ଆସୁଛି, ମୁଢି ଚଣା।

0: ଯେହେତୁ ତାଙ୍କର ସ୍ୱାମୀ ସରକାରୀ ଚାକିରି କରୁନଥିବେ,
1: ସ୍ୱାମୀ ହଉ ବା ସେ ତା ପରଠୁ ଏଇ ବ୍ୟବସ୍ଥା ସବୁ ଲାଗୁ ଅଛି।
0: ଆଜ୍ଞା ଆଜ୍ଞା, ଗର୍ଭ ଅବସ୍ଥାରେ ଆମେ ଯେତେବେଳେ ଜାଣିଲୁ, ତାକୁ ପଞ୍ଜୀକରଣ କରିଲୁ, ତାକୁ ପ୍ରଥମ ଟିଡି ନେବା ପାଇଁ କହିଲୁ, ତାକୁ ଦ୍ୱିତୀୟ ଟିଡି ନେବା ପାଇଁ କହିଲୁ, ତାପରେ ତାକୁ ଆଇରନ୍ ଟାବଲେଟ୍ ବି ଦିଆହେଲା, ତାକୁ କ୍ୟାଲସିୟମ୍ ଟାବଲେଟ୍ ବି ଦିଆହେଲା, ତାପରେ ତାକୁ ଖାଦ୍ୟ ଦିଆହେଲା, ଖାଦ୍ୟ ଏ ବ୍ୟବଧାନରେ କରିବା ପାଇଁ ବି, ଖାଇବା ପାଇଁ ବି, ତାଙ୍କ ଘର ଲୋକଙ୍କୁ ତାଙ୍କୁ ବୁଝେଇକିରି କୁହାହେଲା। ମ୍ୟାଡାମ ଆଉ
1: କେତେ ଦିନ ପର୍ଯ୍ୟନ୍ତ ଜଣେ ମହିଳା ଏଇଟା ସୁଯୋଗ ପାଇପାରୁଛି?
0: 3 ବର୍ଷ ଗର୍ଭ ଅବସ୍ଥାରୁ ଛୁଆକୁ 3 ବର୍ଷ
1: ଗର୍ଭ ଅବସ୍ଥା ଜାଣିଲା ପରଠୁ ଛୁଆକୁ 3 ବର୍ଷ
0: ତିନି
1: ପର୍ଯ୍ୟନ୍ତ
0: ବର୍ଷ
1: ସେ
0: ପର୍ଯ୍ୟନ୍ତ ଖାଦ୍ୟ ପାଇପାରିବ।
1: ତାପରେ ତ ଛୁଆଟା ଆପଣଙ୍କ ପାଖକୁ ଶିକ୍ଷା ପାଇଁ ପଳେଇ
0: ତାପରେ
1: ଆସୁଛି।
0: ଆସିଲେ ଆମ ଆମ ଆମେ ତାକୁ ଶିକ୍ଷା ପ୍ରାକ ବିଦ୍ୟାଳୟରେ
1: ହଁ
0: ନେଇପାରିବ।
1: ଆଜ୍ଞା, ଏଇ ଯୋଜନା ସମ୍ପର୍କରେ ମହିଳାମାନେ କେମିତି ଅବଗତ ହୁଅନ୍ତି ବା ସଚେତନ କେମିତି ହୁଅନ୍ତି? ଆପଣ କହିଲେ ଯେ ଧରନ୍ତୁ ମହିଳାଟି ବିଷୟରେ କିଛି ବି ଜାଣିନି, ତାକୁ ଆପଣ କେମିତି ଜଣାନ୍ତି?
0: ଯେହେତୁ ମ୍ୟାଡାମ ଆମର ସରକାରଙ୍କର ନିୟମ ଅନୁଯାୟୀ ଆମର ହୋମ ଭିଜିଟ ଅଛି, ଆମେ ପ୍ରତ୍ୟେକ ଦିନ ହୋମ ଭିଜିଟ କରୁ, ସେଇ ହୋମ ଭିଜିଟରେ ଆମର ସ୍ୱାସ୍ଥ୍ୟକର୍ମୀ, ANM ଦିଦି, ଆଶା ଦିଦି, ଅଙ୍ଗନୱାଡି କର୍ମୀ ଯାଉ, ଯାଇକି ତାଙ୍କ ଘର ଲୋକଙ୍କୁ ଆମେ ଏଇ ସବୁ ବିଷୟରେ ବୁଝେଇକି ସଚେତନତା କରିଥାଉ।
1: ଏମିତି କେବେ ହେଇନି ଯେ ଆପଣ ଗୋଟେ ଘରକୁ ଯାଇଛନ୍ତି କିଛି ଇନଫର୍ମେସନ ଭୁଲ
0: ବି ନାହିଁ
1: ଏମିତି?
0: ମ୍ୟାଡାମ, ଆମେ ଆମକୁ ଲୋକଙ୍କ ସାଙ୍ଗରେ ଆମ ଭଲ ସମ୍ପର୍କ ରଖିଲେ ଲୋକ ଆମକୁ ସମ୍ପର୍କ ବହୁତ ଭଲରେ ଦିଅନ୍ତି।
1: ଆପଣ କିଛି ଅସୁବିଧା ଭୋଗ
0: ନାଇଁ
1: ହେଲେନି?
0: କେବେ ବି ମୋର କିଛି ଅସୁବିଧା ହେଇନି।
1: କେବଳ ଯେ ସରକାରୀ ସ୍ତରରେ ଦେଖନ୍ତୁ ଏଇ ଯୋଜନା ପ୍ରଣୟନ କରିଦେଲେ ସରକାର, ମହିଳାମାନେ ଫାଇଦା ପାଆନ୍ତୁ ବୋଲି ବା ମା ମାନେ ପାଇଲେ ଦେଶର ଉନ୍ନତି ହେବ, ମାତୃ ଓ ଶିଶୁ ମୃତ୍ୟୁ ହାରଟା ରୋକିବ
0: କମେଇବ
1: କମିବା ପାଇଁ ଏଇ ଯୋଜନା ପ୍ରଣୟନ
0: କଣ ଏବେ ସରକାର ଗୋଟେ ଲଞ୍ଚ କରୁଛନ୍ତି ପୋଷଣର, ଅତିଶୟ ପୁଷ୍ଟିହୀନ ଶିଶୁ ଯେତେବେଳେ ଛୁଆ ଜନ୍ମ ହେଲେ ପୁରା ମାଲ ନ୍ୟୁଟ୍ରିସନ ଯୋଉ କହୁଛନ୍ତି, ସେ ଛୋଟ ଛୁଆ ଯେତେବେଳେ ଇଏ ଥିବ ତାର ସରକାର ବି ସେଇଟା ବି ବହୁତ ବଢିଆ ମାତୃବନ୍ଧନା ଯୋଜନାରେ ଉପଲବ୍ଧ କରୁଛନ୍ତି, ଏଇ ସୁବିଧା ବହୁତ ମା ମାନେ ଫାଇଦା ଉଠେଇ ପାରୁଛନ୍ତି।
1: ମମତା ଯୋଜନା ଅଲଗା ଆଉ ପୋଷଣ ଯୋଜନା ଅଲଗା କି?
0: ନାଇଁ ମ୍ୟାଡାମ ସେଇ ସେମ ଏକା ମ୍ୟାଡାମ,
1: ମମତା
0: ଆଗ
1: ଯୋଜନା
0: ମମତା ଯୋଜନା ଥିଲା ସେଇଟା ଏବେ କାଟିକି ତାଙ୍କର ସେଇ ନାଁଟା କାଟିକି ମାତୃବନ୍ଦନା ଯୋଜନା ହେଲା।
1: ଆଜ୍ଞା ଆଜ୍ଞା ଆଜ୍ଞା, ମମତା ଯୋଜନା ଯାହା ମାତୃବନ୍ଧନା
0: ମାତୃବନ୍ଦନା
1: ଯୋଜନା।
0: ଯୋଜନା ବି ସେଇଆ।
1: ଆଉ ଆପଣ ଏବେ ଯୋଉ କହିଲେ ପୋଷଣ ଯୋଜନା ବିଷୟରେ,
0: ପୋଷଣଟା ହଉଛି ଆମର ମ୍ୟାଡାମ ଗର୍ଭବତୀରୁ, ଯେହେତୁ ଆମର ଯୋଉ ଖାଦ୍ୟ ଆମେ ଦଉଛୁ, ସରକାର ଏବେ ନିୟମ କରୁଛନ୍ତି ପୋଷଣ ଆହାର କୋଉ ଭଳିଆ ସେ କିପରି ଖାଇବ, ଗୋଟେ ଗର୍ଭବତୀ ଅବସ୍ଥାରେ ସେ କଣ ଖାଇବ, ପିଲାକୁ 7 ମାସ 6 ମାସ ପରେ ସେ ଖାଦ୍ୟ ଟୀକାକରଣ ଏସବୁ ମାନେ ବହୁତ ଅସୁବିଧା ହୋଇଥାନ୍ତି, ପାଇପାରନ୍ତିନି, ଆମେ ତାକୁ ବୁଝେଇ ପାରିବୁ। ଯୋଉ ବହିଟି ଆମେ ତାଙ୍କୁ ମମତା ଯୋଜନା ବହି ଦେଇଛୁ ମ୍ୟାଡାମ, ସେ ବହିରେ ତାଙ୍କ 3 ବର୍ଷ ପର୍ଯ୍ୟନ୍ତ ସବୁ ଲେଖା ଯାଇଛି।
1: ଛୁଆର ଖାଦ୍ୟ କଣ ହେବା ଦରକାର ଆଉ ମାଆର ଖାଦ୍ୟ କଣ ହେବା ଦରକାର, ଦୁଇ ଜଣ ଯାକର ଲେଖା ହେଇଛି।
0: ହଁ ହଁ ହଁ ହଁ ଗର୍ଭବତୀରେ କଣ ଖାଇବ, ଛୁଆ ଜନ୍ମ ହେଲା ପରେ କଣ ଖାଇବ, ଛୁଆକୁ 6 ମାସ ପର୍ଯ୍ୟନ୍ତ କଣ ଦିଆ ହବ, 6 ମାସ ପରେ କଣ ଖାଇବ, 1.5 ବର୍ଷ ପରେ ସେ କଣ ଖାଇବ, 3 ବର୍ଷ ପରେ ସେ କଣ ଖାଇବ, ତାର ସବୁ ସେ ବହିରେ ଲେଖା ହେଇଛି।
1: ସବିଶେଷ
0: ସେ
1: ବିବରଣୀ
0: ବହିରେ ବି ଲେଖା ହେଇଛି, ପ୍ଲସ ଆମେ ବି ହୋମ ଭିଜିଟ ଯାଇକି ତାଙ୍କ ପରିବାର ସହ କଥାବାର୍ତ୍ତା ଆମେ କରୁଛୁ।
1: ମୁଁ କହିବା କଥା ମ୍ୟାଡାମ, ଏଠି ଯଦି ସରକାରୀ ସ୍ତରରେ ଖାଲି ଯୋଜନା ପ୍ରଣୟନ କରିଦେଲେ କଣ ସଫଳ ହେଇପାରିବା କି? ଆମେ ସମସ୍ତଙ୍କୁ ବିଶେଷ କରି
0: ମ୍ୟାଡାମ ସଚେତନତା ମେନ୍, ସମସ୍ତଙ୍କୁ ଆମେ ସଚେତନତା କରିଲେ ଆମେ ଆଗକୁ ଯାଇପାରିବା, ସମସ୍ତେ ସଚେତନତା ହେବାକୁ ପଡିବ,
1: ବିଶେଷ କରି ଗର୍ଭବତୀ ମହିଳାର ପରିବାର
0: ପରିବାର ହଁ
1: କିଛି
0: ତାର
1: କର୍ତ୍ତବ୍ୟ
0: ପରିବାର,
1: ଅଛି।
0: ତା ନିଜର ସ୍ୱାମୀ, ତାର ଶାଶୁ, ତାର ଶ୍ୱଶୁର, ତା ପାରିବାରିକ ସମସ୍ତେ ସଚେତନତା ହେଲେ ଯାଇକି ଏଇ ସୁଯୋଗରେ ଆମେ ଫାଇଦା ଉଠେଇ ପାରିବା।
1: ହଁ, କେବଳ ଗଭର୍ଣ୍ଣମେଣ୍ଟର ସହାୟତା ମିଳୁଛି ସତ, କିନ୍ତୁ ସମସ୍ତଙ୍କର ମିଳାମିଶାରେ ହିଁ ଏଇ ଯୋଉ ଯୋଜନାର ସଫଳ ରୂପାୟନ ହେଇପାରିବ।
0: ଆଜ୍ଞା
1: ଧନ୍ୟବାଦ ମ୍ୟାଡମ, ଆପଣ ଆମକୁ ସମୟ ଦେଲେ, ଆମ କାର୍ଯ୍ୟକ୍ରମକୁ ଆସିଲେ, ଏଇ ମମତା ଯୋଜନା ବା ମାତୃବନ୍ଦନା ଯୋଜନା ବିଷୟରେ ଅନେକ ତଥ୍ୟ ଆମ ଶ୍ରୋତା ଭଉଣୀମାନଙ୍କୁ ଦେଇଥିବାରୁ ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମ ତରଫରୁ ତଥା ଆମ ଶ୍ରୋତା ଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: କରିବା ସହ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ଦସ୍ତାବିଜ ଯୋଗାଇଦେବ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ପରେ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିବା ଏନ୍ଟିଏ ସୂଚନା ଦେଇଛି। ପରବର୍ତ୍ତୀ ପରୀକ୍ଷା ସୂଚୀ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଏନ୍ଟିଏ କହିଛି। ତେବେ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କିମ୍ବା ପରୀକ୍ଷା ଫିସ୍ ଦେବାକୁ ହେବ ନାହିଁ ବୋଲି ଏନ୍ଟିଏ କହିଛି। ପରବର୍ତ୍ତୀ ପରୀକ୍ଷାରେ କେନ୍ଦ୍ର ଅପରିବର୍ତ୍ତିତ ରହିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ଭାବେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଡକ୍ଟର ଶର୍ମାଙ୍କୁ ଗୁଆହାଟୀର ଖାନପଡ଼ାସ୍ଥିତ ପଶୁ ସମ୍ପଦ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଡକ୍ଟର ଶର୍ମାଙ୍କ ସହିତ ଚାରିଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିୟୋଗ, ଆସାମ ଗଣପରିଷଦର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଚରଣ ବୋରୋ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନ ଅକ୍ତିଆର କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
1: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେଁ, ମେଟ୍ରୋ କା ଉପଯୋଗ କରେଁ, ଇଲେକ୍ଟ୍ରିକ ବସ୍ ଅର୍ ପବ୍ଲିକ ଟ୍ରାନ୍ସପୋର୍ଟ କା ଅଧିକ ଇସ୍ତେମାଲ କରେଁ, କାର ପୁଲିଂ କୁ ବଢ଼ାବା ଦେ। ୟେ ଜରୁରୀ ହେ କି ସରକାରୀ ଅର୍ ପ୍ରାଇଭେଟ ଦୋନୋ ହି ଦପ୍ତରୋଁ ମେଁ ଭର୍ଚୁଆଲ ମିଟିଂ ଅର୍ ୱର୍କ ଫ୍ରମ୍ ହୋମ୍ କୁ ପ୍ରାଥମିକତା ଦି ଯାଏ। ମୈଁ କୁଛ ସ୍କୁଲୋଁ ସେ ଭି ଆଗ୍ରହ କରୁଙ୍ଗା କି କୁଛ ସମୟ କେ ଲିଏ ଅନଲାଇନ କ୍ଲାସେସ କି ବ୍ୟବସ୍ଥା ପର କାମ କରେଁ। ମୈଁ ଆପ ସବସେ ଆଗ୍ରହ କରୁଙ୍ଗା କି ଜବ ତକ ହାଲାତ ସାମାନ୍ୟ ନ ହୋ ହମ ସୋନେ କି ଖଡ଼ି କୋ ଟାଲେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ସଦୃଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜୀକୃତ ସେବିକା ଓ ସେବା କାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ

0: ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୋଲିସର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୋଲିସ ଷ୍ଟେସନ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତକାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେହି ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ ଦେଶର ସାମରିକ ଘାଟି ବ୍ୟବହାର ଲାଗି ଇରାନ ସେନାକୁ ଅନୁମତି ପ୍ରଦାନ କରିଛି। ଆମେରିକାର ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନର ରାଓ୍ୱଲପିଣ୍ଡିରେ ଥିବା ନୁର୍ ଖାନ୍ ବାୟୁସେନା ଘାଟି ନିକଟରେ ଇରାନର କେତେକ ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଏହି ଘଟଣା ନେଇ ଆମେରିକାର ରିପବ୍ଲିକାନ୍ ସିନେଟ୍ ସଦସ୍ୟ ଲିଣ୍ଡସେ ଗ୍ରାହମ୍ ଆମେରିକା ଇରାନ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ଭୂମିକାର ପୁନଃ ମୂଲ୍ୟାୟନ ଲାଗି କହିଛନ୍ତି। ଏହି ରିପୋର୍ଟରେ ଇରାନ କେତେକ ବେସାମରିକ ବିମାନକୁ ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଥିବା ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. NEET exam for admission to undergraduate medical education cancelled over paper leak allegations. CBI probe ordered. Hemanta Biswa Sarma takes oath as Chief Minister of Assam for second consecutive term. CBI takes over probe into murder of West Bengal Chief Minister Shubhendu Adhikari's aide Chandranath Rath. President Draupadi Murmu confers National Florence Nightingale Awards on 15 nursing professionals. And in IPL cricket, Gujarat Titans to take on Sunrisers Hyderabad in Ahmedabad this evening. The National

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

ଦିବସ ମୁଖ୍ୟ ସମ୍ବାଦ ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରି ହିମନ୍ତ ବିଶ୍ୱଶର୍ମା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ ନର୍ସକୁ ସଶକ୍ତ କରିବା ଜୀବନ ବଞ୍ଚାଇବା ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2026 ପ୍ରଦାନ କରାଯାଇଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ନର୍ସିଂ କର୍ମଚାରୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିପାଦନ କରିବା ସହ ଅତ୍ୟନ୍ତ ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ସମସ୍ତ ପୁରସ୍କାରପ୍ରାପ୍ତ ବୃତ୍ତିଧାରୀ ଏବଂ ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1983 ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ ଧାଈ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି ଭାରତୀୟ ସଂସ୍କୃତିରେ ସେବା ପରମ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2,000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି ନିର୍ମାଣ କାର୍ଯ୍ୟ ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଥିସହିତ ଅଗ୍ନି ନିରାପତ୍ତା ଆଲୋକୀକରଣ ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ୱଚ୍ଚ ଗୁରୁତ୍ୱ ଆରୋପ କରିଛନ୍ତି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକ

ସମ୍ପର୍କରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ ସ୍ତରୀୟ ପରିଚାଳନା, ଡିଜିଟାଲ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହେମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ ଚାରିଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱାସ୍ଥ୍ୟମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୋରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମିତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହେବ। ଗଣତିମିତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତିମିତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ 7 ଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ, ରାସନ କାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହେମନ୍ତ ବିଶ୍ୱଶର୍ମା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ତେବେ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଉଦଣ୍ଡି ସୀତାର ଏହି ସୁନ୍ଦର ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ତୃପ୍ତି ଦାସ।

0: ನಮಸ್ಕಾರ ನಮಸ್ಕಾರ ನಮಸ್ಕಾರ.
1: ಕಲ್ಯಾಣಂ ಕಲ್ಯಾಣಂ ಕಲ್ಯಾಣಂ.
0: ಹೇ ಗುರುವರನ್ನೇ,
1: ಹೇ
0: ଆପଣଙ୍କୁ କେଉଁ ନିମନ୍ତେ ଏଠାକୁ ଡଗାଲା ବୁଝିଲେ ନା?
1: ବୁଝିପାରିଲୁନି ଆଜ୍ଞା?
0: ଆମ୍ଭ ଏ ଅଭିନବ କୁମାର ବାରମ୍ବାର ସତ୍ଗୁଣ ଗାନ କରୁଅଛି, ଏହାର ବିଦ୍ୟା ଆରମ୍ଭ ସମୟ ନିର୍ଣ୍ଣୟ କରିବା ପାଇଁ ଆପଣଙ୍କୁ ଡକା ଯାଇଛି, ସେ ସମୟ ଅବିଳମ୍ବେ ନିର୍ଣ୍ଣୟ କର।
1: ତାହେଲେ ଶୁଣିବା ହୁଅନ୍ତେ ମହାରାଜ।
0: ଏବେ ପ୍ରକାଶ
1: ରୋମୋତ୍ପତ୍ତି ଭୋଗାଦାଶ ବର୍ଧନ ତସ୍ମାତ୍ ଜମାଳାୟ ଜନ୍ତୁ ରାକ୍ଷସା ସଦାବୃତା। ହେ ରାଜନ ମଙ୍ଗଳବାର
0: କୃଷ୍ଣମାଉସୀ
1: ବରାମ ପକ୍ଷେ ସୂର୍ଯ୍ୟ ପଶ୍ଚିମାୟଣେ ଦକ୍ଷିଣାୟଣେ ଚାରିଦଣ୍ଡ ଚାରି ଘଣ୍ଟା ଠାରୁ ପ୍ରହ୍ଲାଦର ବିଦ୍ୟାରମ୍ଭ ମୁହୂର୍ତ୍ତ ଉତ୍ତମ କରାଯାଇଛି ହେ ମହାରାଜ।
0: ଏ କୁମାରକୁ ସଙ୍ଗେ ନେଇ ଚାମଦାର ଦଣ୍ଡ ଭେଦ ଏବଂ ଆମ୍ଭ ସମାନ ଥିବା ଶାସ୍ତ୍ର ମାନଙ୍କରେ ପ୍ରବୀଣ କରାଇ ପୁଣି ସଭ୍ୟତା ଘେନି ଆସ।
1: କଲ୍ୟାଣ କଲ୍ୟାଣ। ହେ ଦାନ ରାଜପୁତ୍ର ପ୍ରହ୍ଲାଦ, ବିଦ୍ୟାରମ୍ଭ କରିବା ପୂର୍ବ ମୁଖ ହୋଇବସ। ଆମେ ପୂର୍ବମୁଖ ହୋଇ ବସିଲୁ, ବର୍ତ୍ତମାନ ତୁମେ ପୂର୍ବମୁଖ ହୋଇ ବସ। ବର୍ତ୍ତମାନ ଆସନ ଶୁଦ୍ଧି କରିବାର ଅଛି। ଆସନ ଶୁଦ୍ଧି ମନ୍ତ୍ର ଓମ୍ ନାଧି

0: ତୁମ୍ଭେ ମହାରାଜ?
1: ହଁ ମୁଁ ମହାରାଜ।
0: ଆଉ ମୁଁ କଣ?
1: ଆପଣ ମଧ୍ୟ ମହାରାଜ।
0: ଏ ଗୁରୁବାରନେ,
1: ଏ ମହାରାଜ,
0: ମୁଁ କହିଲା ପରି କୁହ। ପ୍ରହ୍ଲାଦକୁ ହରିଭକ୍ତି ମୁଁ ପଢ଼ାଇଲି ମହାରାଜ।
1: ପ୍ରହ୍ଲାଦକୁ ହରିଭକ୍ତି ମୁଁ ପଢ଼ାଇଲି ମହାରାଜ।
0: ଏ ଗୁରୁବାରନେ,
1: ଏ ମହାରାଜ,
0: ସେହିପରି ନୁହଁ,
1: ସେହିପରି ନୁହଁ।
0: ଆରେ ଗୁରୁବାରନେ,
1: ଗୁରୁବାରନେ,
0: ହେଲା ନାଇଁ, ହେଲାନି, ଶୁଣ,
1: ହେଲା ନାଇଁ, ହେଲାନି, ଶୁଣ।
0: ଏ ଗୁରୁବାରନେ,
1: ଏ ଗୁରୁବାରନେ,
0: ଏ ଗୁରୁବାରନେ, ଶୁଣ,
1: ଏ ଗୁରୁବାରନେ।

ଚିତ୍ର ଗୀତ ପ୍ରଚାର କରିବୁ ରାତି 8ଟାରେ 8:15 ପୁଣି ଥରେ ଆପଣମାନଙ୍କ ପାଇଁ ନେଇକି ଆସିବୁ ଓଡ଼ିଆ କଥାଚିତ୍ର ଗୀତ ରାତି 8:30 ଶୁଣିପାରିବେ କେତୋଟି ଓଡ଼ିଆ ଆଲବମ୍ ଗୀତ ସମାଚାର ସନ୍ଧ୍ୟା ଲେଖିକି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:45 ରାତି 9ଟାରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରି ଦଣ୍ଡଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 22205 21 ଏବଂ ଅନ୍ୟଟି 22226 21। ମନେ ରହିଲା ତ, ମଇ 13 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ନମସ୍କାର।

0: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ।
1: एपिसोड 29 2 9।

କିସ୍ତିରେ 30,000 କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। 2026 ଏପ୍ରିଲ ଶେଷ ସୁଦ୍ଧା 10,54,00,000 ଅଧିକ ଉଜ୍ଜଳା ଯୋଜନାରେ ଉପଭୋକ୍ତା ସାମିଲ ହୋଇପାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ 2017ର ଏକ ତଥ୍ୟରୁ ଜଣାଯାଏ 2016 ମସିହାରେ ଆମ ଭାରତରେ ପାରମ୍ପରିକ ଜାଳେଣୀ ସାମଗ୍ରୀରୁ ଯେଉଁ ହାଉସ୍ ହୋଲ୍ଡ ଏୟାର ପଲ୍ୟୁସନ୍ ସୃଷ୍ଟି ହୋଇଥିଲା ତଦ୍ୱାରା 4,00,000ରୁ ଅଧିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆହ୍ୱାନକୁ ଉଜ୍ଜଳା ଯୋଜନା ପ୍ରତିହତ କରିବାକୁ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଶ୍ୱାସକ୍ରିୟା ଜନିତ ରୋଗ, ଚକ୍ଷୁ ରୋଗର ଉପଶମ ସହିତ ଗର୍ଭବତୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଉଜ୍ଜଳା ଯୋଜନା ସଫଳ ହୋଇଛି। ଭୋଜନ ପ୍ରସ୍ତୁତିରୁ ବଳକା ସମୟକୁ ଅନ୍ୟ କାର୍ଯ୍ୟରେ ନିଯୁକ୍ତ କରିବାକୁ ମହିଳା ଆଜି ସମର୍ଥ ହୋଇପାରିଛି। ବିଶ୍ରାମ ଓ ସୁସ୍ଥ ଜୀବନ ପାଇଁ ଉଜ୍ଜଳା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଡିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋତ୍ସାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ICSSR 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା।

0: ପ୍ରୋତ୍ସାହିତ କରିବା ଏହି ତିନୋଟି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପାଣିପାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଏବଂ ପାରାଦୀପରେ 33.2 ଡିଗ୍ରୀ ସେଲ୍ସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜି ପ୍ରସଙ୍ଗ, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସୁସ୍ଥ ଜୀବନ ଅତିବାହିତ କରିବାରେ ସେବିକା ବା ନର୍ସ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥାନ୍ତି। ଶରୀର ଅସୁସ୍ଥ ହେଲେ କେବଳ ଯେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ତା ନୁହେଁ, ସେବିକା ମଧ୍ୟ ଆମକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ହିଁ ହେଉଛନ୍ତି ସବୁଠାରୁ ବଡ଼ କାର୍ଯ୍ୟଶକ୍ତି। ରୋଗୀ ସେବା ଲାଗି ନର୍ସଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ଆଜିର ଦିବସରେ ଆନ୍ତର୍ଜାତିକ ନର୍ସ ବା ସେବିକା ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। 1820 ମେ ମାସ 12 ତାରିଖରେ ଇଂଲଣ୍ଡର ଏକ ଧନୀ ପରିବାରରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଜନ୍ମଗ୍ରହଣ କରିଥିଲେ। 1954 ରୁଷ ଦକ୍ଷିଣ ପ୍ରାନ୍ତରେ ଯୁଦ୍ଧ କରିବାକୁ ବ୍ରିଟିଶ ସୈନିକଙ୍କୁ କ୍ରିମିଆକୁ ପଠାଯାଇଥିଲା। ସେ ସମୟରେ ବ୍ରିଟେନ୍, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଆହତ ସୈନିକଙ୍କୁ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ସହ ଅନ୍ୟ ସେବିକାଙ୍କୁ ସେଠାକୁ ପଠାଯାଇଥିଲା। ଫ୍ଲୋରେନ୍ସ ଦିନରାତି ପରିଶ୍ରମ କରି ସୈନିକଙ୍କ ଚିକିତ୍ସା କରିଥିଲେ। ତାଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା। 1856 ଯୁଦ୍ଧ ସମାପ୍ତ ହେବା ପରେ ସେଠାରୁ ସେ ଇଂଲଣ୍ଡ ଫେରିଥିଲେ ଏବଂ ତାଙ୍କର ସେବା, ନିଷ୍ଠା ଏବଂ କାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ 1953 ନର୍ସିଂ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ 1965 ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ନର୍ସିଂ ପରିଷଦ ଏହି ଦିବସ ପାଳନ କରିଥିଲା। ସେବେଠାରୁ ସେବିକାଙ୍କ ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ଦିବସ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ସେବିକାଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ନିରାପତ୍ତା ପାଇଁ ଚଳିତ ବର୍ଷର ବାର୍ତ୍ତା ସୂଚାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କ ପ୍ରତି ସମାଜର ରହିଥିବା କର୍ତ୍ତବ୍ୟକୁ ଚଳିତ ବର୍ଷର ବାର୍ତ୍ତା ସ୍ମରଣ କରାଯାଉଛି। ସେମାନଙ୍କର ଶାରୀରିକ, ମାନସିକ ଏବଂ ବୃତ୍ତିଗତ ସୁରକ୍ଷା ଦିଗରେ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସେବିକାଙ୍କର କଠିନ ପରିଶ୍ରମ ଯୋଗୁଁ ରୋଗୀଟି କେବଳ ଯେ ସୁସ୍ଥ ହୁଏ ତାହା ନୁହେଁ, ବରଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଥାଏ। କୋଭିଡ୍ ମହାମାରୀ ସମୟରେ ସେବିକାଙ୍କର ନିଃସ୍ୱାର୍ଥପର ସେବା ଏବଂ କଠିନ ଅଧ୍ୟବସାୟ ଆମ ସମସ୍ତଙ୍କୁ ସଫଳତାର ସହ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ପ୍ରଦାନ କରିଥିଲା। ବିଶ୍ୱରେ ପାଖାପାଖି 30 ନିୟୁତରୁ ଅଧିକ ନର୍ସ କାର୍ଯ୍ୟରତ।

0: ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1,00,000 ଟଙ୍କାର ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆଜିର ଦିବସରେ ସେବିକାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ସହ ତାଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଂକଳ୍ପବଦ୍ଧ ହେବା।
1: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର କାବେରୀର କେତୋଟି ଗୀତ।

0: এতল যাই শুনলে ওড়িয়া কথা চিত্র কাবেরীর ক্ষেত্রিক্ত আকাশবাণী ব্রহ্মপুর পরবর্তী কার্যক্রম ওড়িয়ার সম্বাদ লেখি প্রচার করছু আকাশবাণী কটক কেন্দ্রর শুনিপারে কিছু সময় ধরে
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
2: 14 ଓ 15 ତାରିଖ को ब्रिक्स विदेश मंत्री की बैठक हो रही है, जिसकी अध्यक्षता हम लोग कर रहे हैं। जहां तक देशों का आपने जिक्र किया, उनकी तरफ से कौन आएगा ये तो खैर उनको तय करना है, लेकिन जैसे जैसे लोग आएंगे आपको पता चल जाए कौन उनके नेतृत्व कर रहे हैं, कौन लोग उसमें भाग ले रहे हैं।
1: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସି। ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ, ସ୍ୱିଡେନ୍, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
2: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी, जिस प्रकार का हमारी उनसे साझेदारी चल रही है, कैसे इसको व्यापक किया जाए ताकि हम अपने जो ऊर्जा सुरक्षा हमारी है उसको मजबूत कर सके। उसके अलावा जो 4 अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा है, नेदरलैंड्स की यात्रा है, यहाँ पर ये देश में से के नवाचार के बहुत बड़ा केंद्र है। इनोवेशन इकोसिस्टम में भारत में बहुत कम हो रहा है और क्लीन एनर्जी टेक्नोलॉजी में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको आता है उसे कैसे मजबूत किया जाएगा, ये प्रधानमंत्री के दौरे का एक मुख्य आधार है।
1: ଚଳିତ ମାସ 3 ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ

0: ଏନ୍ଟିର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେପରି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
1: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनडीए के ऊपर जिम्मेदारी लेते हुए यह भी निर्णय किया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए जो फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं।
0: आपण माने संवाद सुनुछंते आकाशवाणी रो। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରି ଚାଲିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଦେଶରେ ସାଇବର ଆର୍ଥିକ ଠକାମୀ ବିପକ୍ଷରେ ପଦକ୍ଷେପ ନେବା ସହିତ ଡିଜିଟାଲ୍ ପେମେଣ୍ଟ ଇକୋସିଷ୍ଟମକୁ ସଶକ୍ତ କରିବା ଦିଗରେ ଆଜି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ ମଧ୍ୟରେ ଏକ ବୁଝାମଣାପତ୍ର ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ ସେ ଏହା କହିଛନ୍ତି। ଏଥିସହିତ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଥିବା ବେଆଇନ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ଦିଗରେ ମଧ୍ୟ ଏହି ଏମ୍ଓୟୁ ସହାୟକ ହେବ। ଦେଶରେ ସାଇବର ଅପରାଧକୁ ନିୟନ୍ତ୍ରଣରେ ଆଣିବା ଦିଗରେ ଏଭଳି ଆକାଉଣ୍ଟସ୍ଗୁଡ଼ିକ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ତେବେ ଆଜି ସ୍ୱାକ୍ଷରିତ ହୋଇଥିବା ଏମ୍ଓୟୁ ନାଗରିକମାନଙ୍କ ଲାଗି ସାଇବର ଅପରାଧ ବିପକ୍ଷରେ ଆଗାମୀ ପିଢ଼ିର ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନବସୃଜନ କ୍ଷେତ୍ରରେ ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ନୂଆଦିଲ୍ଲୀ ଏକ ଜାତୀୟ ପ୍ରାଥମିକ ସଂସ୍ଥା ରୂପେ ଗତ 70 ବର୍ଷ ଧରି ସେବା କରି ଆସୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏମ୍ସର 51ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ରୋଗୀଙ୍କର ଯତ୍ନ ନେବା ସହିତ ଆଧୁନିକ ଔଷଧର ସୁଗମ ଉପଲବ୍ଧତା କ୍ଷେତ୍ରରେ ଏମ୍ସ ସର୍ବୋଚ୍ଚ ମାନକ ପ୍ରତିଷ୍ଠା କରିବାରେ ସଫଳ ହୋଇପାରିଛି। ବାର୍ଷିକ ପ୍ରାୟ 50 ଲକ୍ଷ ବହିର୍ବିଭାଗ ରୋଗୀ ଆସୁଥିବା ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିପାରିଛି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଏମ୍ସ ନୂଆଦିଲ୍ଲୀ କେବଳ ଏକ ପ୍ରତିଷ୍ଠାନ ନୁହେଁ, ବରଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ସଂସ୍ଥା। ଦେଶବ୍ୟାପୀ ଜନସାଧାରଣଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଆଗାମୀ 2-3 ବର୍ଷ ମଧ୍ୟରେ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସରକାର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ 1,75,000 ବୃଦ୍ଧି କରିସାରିଛନ୍ତି ବୋଲି ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା ଭିତ୍ତିକ ଗବେଷଣା ଓ ନବସୃଜନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ICSSR 58ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ସରକାର ଜାତୀୟ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରା ଏବଂ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଶିକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଉଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତକୁ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ କିଭଳି ପ୍ରତିହତ କରାଯାଇପାରିବ ସେ ଦିଗରେ ICSSR ଯତ୍ନବାନ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ନିଜର ଭାଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
2: ICSR समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए, लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा, ये ICSR के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा, हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
0: ଭାରତ ନିକଟରେ ଯେକୌଣସି ଅର୍ଥନୈତିକ ବୈଷୟିକ ଜ୍ଞାନକୌଶଳଗତ ଏବଂ ଭୂ ରାଜନୈତିକ ପ୍ରତିବନ୍ଧକ ବିରୁଦ୍ଧରେ ନିଜକୁ ସଶକ୍ତ କରିବାର କ୍ଷମତା ରହିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ବାର୍ଷିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାମ୍ପ୍ରତିକ ଭୂ ରାଜନୈତିକ ଏବଂ ବ୍ୟବସାୟିକ ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି, ମାତ୍ର ଭାରତ ଏହି ପ୍ରତିକୂଳ ସ୍ଥିତିକୁ ନିରନ୍ତର ଭାବେ ସୁଯୋଗରେ

0: ଉନ୍ନତ କରିବାର ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ତଥ୍ୟକୁ ଉଲ୍ଲେଖ କରି ଶ୍ରୀ ଗୋଏଲ କହିଛନ୍ତି, ପ୍ରାୟ 11 ମାସର ବିଭିନ୍ନ ଉତ୍ପାଦର ଆମଦାନୀ ଲାଗି ବର୍ତ୍ତମାନ ଦେଶରେ ବୈଦେଶିକ ବିନିମୟ ପାଣ୍ଠି ପରିମାଣ ଯଥେଷ୍ଟ ରହିଛି। ଏହାଦ୍ୱାରା ଭାରତ ବିଶ୍ୱରେ ଏକ ସୁଦୃଢ଼ ସ୍ଥାନରେ ସ୍ଥାନିତ ହେବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ ଆଉ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି NTAର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକା ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦ ନିଷ୍ପତ୍ତି।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମ୍ତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22 ଗ୍ରାମ ପଞ୍ଚାୟତ ପାଇଁ 149.89 କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100 ଗ୍ରାମର 38,609 ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।
2: ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ବିଗତରେ ଜଳ ଥିଲା ପାଣି ହୋଇନଥିଲା, ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ, ଦ୍ୱିତୀୟ ପ୍ରୋଜେକ୍ଟ ଯୋଉ ଉନ୍ମୋଚିତ ହେଲା ଏଥିରେ ଆମର 7 ପଞ୍ଚାୟତକୁ ପାଣି ଯିବ ଏବଂ ଯୋଉ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ କରିବା ବ୍ୟବସ୍ଥା କରିବୁ। 2027 ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସମସ୍ତ ନିର୍ବାଚିତ MP MLA ତାଙ୍କର ଉପସ୍ଥିତି, ଜିଲ୍ଲା କଲେକ୍ଟର ସମସ୍ତ ବିଭାଗ ଉପସ୍ଥିତି, ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସହାୟକ ମିଳିଲା ସେମାନେ କହିବେ, ପ୍ରଶାସନର କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ଆଶା ବିଶ୍ୱାସ ଆଦି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ଆସୁଛି। 100-seated ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବି। ସେ ପାଣି ସ୍ୱାସ୍ଥ୍ୟ ରାସ୍ତା ଗାଁ ବ୍ୟବସ୍ଥା ସବୁ ବ୍ୟବସ୍ଥାକୁ ଯୋଉ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢିବା।
1: ଆସନ୍ତା 26 ନବରଙ୍ଗପୁର ଜିଲ୍ଲାରେ 5 ବ୍ଲକର 6 ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ

0: ବଳଭଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ।

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ଭାଇନା ନମସ୍କାର।
2: ନମସ୍କାର ନମସ୍କାର।
1: ଏବେ ଦେଖ ଦିନକୁ ଦିନ ଯୋଉ ପାଚିଲା ଫଳର ଯୋଉ ରେଟ୍ ବଢୁଛି ଆଉ କିଣିଲା ବେଳକୁ ବଡ କଷ୍ଟ ଲାଗୁଛି। ଏବେ ଦେଖ କଦଳୀଟା ମାନେ ଖରା ବର୍ଷା ଶୀତ ସବୁବେଳେ ମିଳୁଛି ଆଉ ବିଦେଶରେ ମଧ୍ୟ ଏ କଦଳୀର ବେଶୀ ଚାହିଦା ରହିଛି। ହେଲେ ଆମେ ଯଦି ଟିକେ ଭଲ କଦଳୀ ଉତ୍ପାଦନ କରିପାରିବା ତାହେଲେ ଭଲ ଲାଭ ପାଇପାରିବା।
2: ନା ନାଇଁ ଭଲ ଲାଭ ହବ ନା, କଦଳୀ ଟିକେ ଚାଷ କଲେ ଭଲ ନା, ଆମକୁ ପାଞ୍ଚ ପଇସା ଅଧିକ ଆନ୍ଧ୍ର ଉପରେ ଆମେ ନିର୍ଭର କରୁଛନ୍ତି, ଆନ୍ଧ୍ର ଉପରେ ନିର୍ଭର କରିବାନି, ଆମେ ନିଜେ ଚାଷବାସ କରିପାରିବା।
1: ହଏ ଭାଇନା, ଏବେ ଦେଖ ଆଗ କାଳରେ ଲୋକମାନେ ସବୁ ହଳ ଲଙ୍ଗଳ ବ୍ୟବହାର କରୁଥିଲେ, ଚାଷରେ ଏତେ ମାନେ ଉନ୍ନତ ହେଇନଥିଲା। ଏବେ କେତେ ପ୍ରକାର ଜିନିଷ ବାହାରିଲାଣି ବା, ଧାନ ବୁଣିବା, ଧାନ କାଟିବା, ତାପରେ ମାନେ ଯୋଉ ଫସଲ ଧାନରୁ ସବୁ ବାହାର କରିବା ଗାଡ଼ି, ଚାଉଳଠୁ ଧରିକିରି ମାନେ ବିଭିନ୍ନ ପ୍ରକାର ଯନ୍ତ୍ରପାତି କୃଷିରେ ଆମେ ବ୍ୟବହାର କରୁଛନ୍ତି। ହେଲେ କୃଷି ଯନ୍ତ୍ରପାତି ଯେତେବେଳେ ଅଧିକ ପରିମାଣରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାହାରିଲା, ଏବେ ଦେଖ ଗୋଟେ ଯନ୍ତ୍ରପାତି ଅଛି ମାଣ୍ଡିଆ ନାହିଁ କିଏ, ସେ ମାଣ୍ଡିଆକୁ ଅଲଗା ଅଲଗା କରିବ, ମାନେ କ୍ଷୁଦ୍ର ଶସ୍ୟ ଯେଉଁ କହୁଛନ୍ତି ସେଇଟାରେ ମଧ୍ୟ ଯେମିତି ଧାନରୁ ଆମେ ବାହାର କରୁଛନ୍ତି ଚାଉଳ, ସେ ମାଣ୍ଡିଆକୁ ମଧ୍ୟ ସେ ଅଲଗା ଅଲଗା
2: କରିପାରିବ।
1: ଏବେ ରାଶି ଯେମିତି ରାଶି ତେଲ ହେଉଛି ବୋଲେ କେତେ କଣ ଯନ୍ତ୍ରପାତି ବାହାରିଲାଣି ଦେଖୁନ।
2: ମାନେ ଯନ୍ତ୍ରପାତି ବାହାରିଲାନି, ଆମେ ସେ ଯନ୍ତ୍ରପାତିଟାକୁ ଆମେ ବ୍ୟବହାର କଲେ ଏକା ଆମେ ଆଗକୁ ଯିବା, ଆମେ ସେ ପୁରୁଣା କାଳିଆ କଥାରେ ରହିଲେ ଆମେ ଆଉ ଉପରକୁ ଉଠିପାରିବାନି।
1: ତାପରେ ସରକାର ଦେଖ ଏ ଯୋଉ କୃଷି ଯନ୍ତ୍ରପାତି କିଣିବା ପାଇଁ ଚାଷୀ ଭାଇମାନଙ୍କୁ ଆଉ ବିଶେଷ କରି ଯୋଉ SHG ଗ୍ରୁପର ମା ମାନଙ୍କୁ ମାନେ ବହୁତ ପ୍ରକାର ଛାଡ଼ର ବ୍ୟବସ୍ଥା କରିଛନ୍ତି।
2: ଆରେ ମହିଳାମାନଙ୍କୁ ପୁରା 50% ରିହାତିରେ ମିଳୁଛି, ସେଥିପାଇଁ ମହିଳାମାନଙ୍କୁ ତ ସରକାର ବେଶୀ ପ୍ରାଧାନ୍ୟ ଦେଉଛନ୍ତି
1: ଦେଉଛନ୍ତି। ତାପରେ କୃଷି ଯନ୍ତ୍ରପାତିର ବ୍ୟବହାର ପାଇଁ ମଧ୍ୟ ସରକାର ବିଭିନ୍ନ ଜାଗାରେ ତାଲିମ ଦେଉଛନ୍ତି, ଆଉ ବୋଇଲେ ସିନା ଆମର ଉତ୍ପାଦନ ବୃଦ୍ଧି ହେଉଛି। ଯେ ଆଉ ଗୋଟେ କଥା ବା ଭାଇନା, ଏବେ ଦେଖ ଖରା ହଉ କି ବର୍ଷା ଦିନ ହଉ ସବୁବେଳେ ଆମର କଦଳୀଟା ଦରକାର ନାହିଁ କି ବା,
2: କଦଳୀ ନିହାତି ଦରକାର।
1: କଦଳୀ ଆମେ କଞ୍ଚାରେ ବି ତରକାରୀ କରିପାରୁଛନ୍ତି, ପୂଜା ପର୍ବରେ ବି ବ୍ୟବହାର କରିପାରୁଛନ୍ତି, ଆଉ କଦଳୀରେ ତ ଜାଣିଛ କେତେ ଭିଟାମିନ
2: ଅଛି, ବହୁତ ପ୍ରୋଟିନ ଅଛି, ଭିଟାମିନ ଅଛି, ମିନେରାଲ ଅଛି।
1: ହେଲେ ଏବେ ଦେଖ କଦଳୀ ଚାଷ ଯଦି ଆମେ ଟିକେ କରିବା ମାନେ ଜୈବିକ ପଦ୍ଧତିରେ କରିବା କ'ଣ ନା, ତାକୁ ଆମେ କିପରି ସାର ଦେବା, ଖତ ସାର ପ୍ରୟୋଗ କରିବା, ତାପରେ ବୈଜ୍ଞାନିକ ପଦ୍ଧତିରେ ତାକୁ କେମିତି ଆମେ ଚାରା ରୋପଣ କରିପାରିବା, ସେ ଚାରାଟାକୁ ରୋପଣ କଲେ ସେଥିରୁ ଯେଉଁ ଗଛଟା ହେବ ତା ପାଖରେ ଆଉ କିଛି ପିଲ ବି ରହିବ ବୋଲେ, ଏପଟେ ଚାରା ରୋପଣ କଲେ ଉନ୍ନତ ମାନର କଦଳୀ ଗଛ ହେଇପାରିବ, କଦଳୀ ମଧ୍ୟ ମିଳିପାରିବ। ହେଲେ ଏ କଦଳୀ

0: ଚାରା ପାଇଁ କ'ଣ କ'ଣ ଆମର ଗୋଟେ ମାନେ ପ୍ରାଥମିକ ପ୍ରସ୍ତୁତି ଦରକାର?
1: ଚାରା ପାଇଁ ଆମର ରୋଇବା ପାଇଁ ଆମ ନିହାତି ଦରକାର ଚାରା। ଚାରା ହେଲେ ଆମ କ'ଣ ଚାରାଟା ଏଇ ମାନେ ଖଣ୍ଡା ପୁଆ ଆମେ କଲେକ୍ସନ୍ କରିବା। ପୁଆଟା କେମିତି କଲେକ୍ସନ୍ କରିବା ନା, ଯେଉଁ ଫଳନ୍ତି ଗଛରେ କଦଳୀ ଫଳିଲା ପରେ ତା ଗଛ ପ୍ରତି ଆମେ ପୁଆ ଛାଡ଼ିଦେବା ଦୁଇଟି। ଦୁଇଟି ପୁଆ ଭିତରୁ ପ୍ରଥମ ପୁଆଟାକୁ କାଟିଦେବା, ଦ୍ୱିତୀୟ ସେଇ ପୁଆରୁ ଆଉଥରେ ଯେଉଁ ପୁଆ ଖଣ୍ଡା ପୁଆଟା ବାହାରିବ ସେ ପୁଆଟାକୁ ଆମେ କଲେକ୍ସନ୍ କରିବା। ସେ ପୁଆ କ'ଣ କରିବେ, ଯେତେବେଳେ ଖୋଳିବେ, ଖୋଳିକି ଯେତେବେଳେ ଆଣିବେ ସେ କନ୍ଦା ସହ ତା'ର ଯେତିକି ସବୁ ଚେର ଥିବ ସେ ଚେରକୁ ଆଗ କାଟିଦେବେ, ସଫା କରିଦେବେ। ସଫା କରିସାରିଲା ପରେ ତାକୁ କ'ଣ ପୁରା ସଫା କରିକି ତାକୁ ପାଣିରେ ଧୋଇଦେବେ। ଧୋଇ ସାରିଲା ପରେ ସିଏ କ'ଣ କରୁଛି, ଆପଣଙ୍କର ଯେଉଁ ପୁଆ ବାହାରିଲା ସେ ପୁଆଟାକୁ କାର୍ବୋନିଜିମ 1 ଗ୍ରାମ ଗୋଟେ ଲିଟର ପାଣିରେ କିମ୍ବା ମନକଟ ପ୍ରସ 2 ml ଗୋଟେ ଲିଟର ପାଣିରେ ମିଶାଇବେ। ମନକଟ ପ୍ରସ 2 ml ଆଉ କାର୍ବୋନିଜିମ 1 ଗ୍ରାମ ସେ ମିଶାଇବେ। ମିଶାଇ ସାରିଲା ପରେ ସେ ପୁଆଟାକୁ ଯେଉଁ ସଫା କରିଥିବେ ଚେରଫର କାଟିକି ତାକୁ ବୁଡ଼େଇକି ରଖିବେ। 30 ମିନିଟ୍ ପରେ ସେ ପୁଆଟାକୁ ବାହାର କରିକି ଛାଇରେ ରଖିବେ। ଛାଇରେ ରଖି ସାରିଲା ପରେ ସେ ପୁଆଟା ଆମର ସୁସ୍ଥ ଆଉ ନିରୋଗ ପୁଆ ଆମେ ପାଇପାରିବା। ତାପରେ କ'ଣ କରିବେ, ଯେଉଁ ଆମର 1.5 ଫୁଟ୍ ଗାତ ହଉ, 1.5 ଫୁଟ୍ରେ 1.5 ଫୁଟ୍ରେ 1.5 ଫୁଟ୍ ହଉ, କିମ୍ବା 2 ଫୁଟ୍ରେ 2 ଫୁଟ୍ରେ 2 ଫୁଟ୍ ଯେଉଁ ଗାତ କରିଥିବେ, ସେଇ ଗାତରେ କିଛି ମାନେ କମ୍ପୋଷ୍ଟ, ସଢ଼ା କମ୍ପୋଷ୍ଟ ପକାଇବେ। ପକାଇ ସାରିଲା ପରେ ତା'ର ଯେଉଁ ଉପର ମାଟିଟା ଖୋଳିଥିବେ ସେ ଉପର ମାଟିଟା ସାଥିରେ ମିଶାଇବେ। ମିଶାଇ ସାରିଲା ପରେ ଆପଣ ଫୁରାଡନ୍ ମାନେ ଇଏର 20 ଗ୍ରାମ ଲେଖେଁ, ତାକୁ 20 ରୁ 25 ଗ୍ରାମ ତାକୁ ସେ ଭିତରେ ପକାଇବେ। ଫୁରାଡନ୍ଟା ପକାଇବା ଦ୍ୱାରା କ'ଣ ହେଉଛି ନା, ଆପଣଙ୍କର କଦଳୀରେ ଯେଉଁ ଭବିଷ୍ୟତରେ ପୋକ ମାରିବ, ଘୁଣି ପୋକ, ସେ ଆଉ ପ୍ରାଦୁର୍ଭାବ ତା'ର କମିଯିବ, ସେ ଆଉ ଏତେଟା ଆସିପାରିବ ମାନେ କ୍ଷତି କରିପାରିବ ନାହିଁ। କାର୍ବୋଫୁରାନ୍ ପକାଇ ସାରିଲା ପରେ ଆପଣ କ'ଣ କରିବେ, ତାକୁ ପୁରା ମିଶାଇଦେବେ। ମିଶାଇକି ତାପରେ କ'ଣ କରିବେ, ଅନ୍ୟ ମାଟି ଟିକିଏ ପକାଇବେ, 20 ସିମ୍ ଉପରୁ ଗଭୀରରେ ପୁଆଟାକୁ ପୋତିବେ। ପୁରା ଉପରେ ପୋତିଦେବେନି ପୁଆଟା, 20 ସିମ୍ ଗଭୀରରେ ପୋତିବେ। କାହିଁକି ନା, ସେଇ ଯେଉଁ କନ୍ଦାଟା ବଡ଼ ହେବ, ବଡ଼ ହୋଇ ସେ ମାଟି ପଡ଼ିଲା ପରେ ଉପରକୁ ଆସିବ, ପୁଣି ତା'ର ପୁଆ ବାହିବ। ଏ ପ୍ରକାରରେ ସେଇଟା ଲଗାଇବେ। ଲଗାଇ ସାରିଲା ପରେ ଆପଣ କ'ଣ କରିବେ, ସାଙ୍ଗେ ସାଙ୍ଗେ ଆଉ ତାରେ କିଛି ଯେଉଁ ଆପଣ SSP ଯେଉଁ ଅଛି, SSP ସାର ତାଙ୍କୁ ସେ ଭିତରେ ପକାଇବେ, ମାନେ ଯେଉଁଟା ସୁପର ସାର କହୁଛନ୍ତି, ସେଇଟା ତା ସହିତ ମିଶାଇ ଦେଇଥିବେ। ତାପରେ କ'ଣ କରିବେ, ସେଇଟା ଗଛଟାକୁ ସିଧା ଭାବରେ ରଖିବେ ଆଉ 20 cm ତଳେ ତାକୁ ରଖିକି ମାଟି ଭର୍ତ୍ତି କରିକି ଟିକିଏ ପାଣି ଦେବେ। ପାଣି ଦେଇକି ପୁଣି ମାଟି ଭର୍ତ୍ତି କରିଦେବେ, ମାଟି ଭର୍ତ୍ତି କରିକି ତାକୁ ଦଳିଦେବେ, ଯେମିତି ଜମି ଲେବଲ୍ଠୁ 20 cm ତଳେ ରହିବ। ତାକୁ ତାପରେ କ'ଣ କରିବେ, ସିଧା ଭାବେ ଧରିକିରି ତାକୁ ଗୋଡ଼ରେ ପ୍ରେସ୍ କରିଦେବେ। କାହିଁକି ଗୋଡ଼ରେ ପ୍ରେସ୍ କରିଦେବେ ନା, ସେଇଟା ଯଦି ଏୟାର ରହିଲା ପାଣି ସେ ଭିତରକୁ ଆଉଥରେ ପଶିଯିବ,
0: ତ ସେଇଟା ପୋତିଲା ପରେ ଚାରିଆଡ଼େ ତାକୁ ମାଟି ଘୋଡ଼େଇ ଦେବାକୁ ପଡ଼ିବ।
1: ନାଇଁ, ଆପଣ 20 cm ତଳେ ଏକା ସେଇଟା ପୋତିବେ, ସେମିତି ଗାତରା 20 cm ପାଖେ ଇଏ ଥିବ, ସେ ଯେଉଁ 20 cm ଥିଲା ଆପଣ ରଖିଦେଲେ ତା ତଳକୁ, ତଳେ ମାଟି ଖତ ଯାହା ଭର୍ତ୍ତି କଲେ ସେଠି ରହିଯିବ। ରହିଲା ପରେ ତାକୁ କ'ଣ କରିବେ, ଦବାଇ ଦେବେ। ଦବାଇ ଦେଲେ ସେ ଯାହା ସବୁ ତଳେ ଥିବ ପାଣି ଇଏ ଥିବ ଉପରକୁ ପଳେଇ ଆସିବ ଆଉ ପ୍ରେସ୍ ହେଇକି ରହିବ ଟିକେ।
0: ଆପଣ ତ କହିଲେ ଆମେ କଦଳୀଟାକୁ କେମିତି
1: ରୋଇଲେ
0: ରୋଇବା ପ୍ରଣାଳୀ କ'ଣ କ'ଣ ଆବଶ୍ୟକ, ତାକୁ କେଉଁ ପରିମାଣରେ ଦେବା, କେମିତି ରୋଇବା, ଏବେ ଆମେ ଜାଣିବାକୁ ଚାହିଁବା, ଆମର ଚାଷୀ ଭାଇମାନେ ଜାଣିବେ କେତେ ପରିମାଣରେ ଖତ ସାର ଦେବା ଆଉ କେଉଁ ସମୟରେ ପ୍ରୟୋଗ କରିପାରିବେ, ଯଦ୍ୱାରା କି କଦଳୀ ଗଛଟା ଆଉ ଭବିଷ୍ୟତରେ ମାନେ ରୋଗଗ୍ରସ୍ତ ହେବନି ଆଉ ଭଲ ଫଳ ଆସିବ। ଯେହେତୁ ଗୋଟେ ଚାଷ ପାଇଁ ତାର ମୁଖ୍ୟ ଆଧାର ରହୁଛି ଖତ ସାର, ତ ଖତ ସାର ଆମେ କେଉଁ ଦିଗଟା ପ୍ରତି ଧ୍ୟାନ ଦେବାକୁ ପଡ଼ିବ?
1: ଖତ ସାର ଦେଖନ୍ତୁ, ଆମେ ଗଛ ଲଗାଇଦେଲେ, ଲଗାଇ ସାରିଲା ପରେ ଆମେ ଆଉ ତାକୁ କୌଣସି ମାନେ ରାସାୟନିକ ସାର ଆମେ ଦେବା ନାହିଁ। କେବେ ଦେବା ନା, 2 ମାସ ପରେ।

0: କରିଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ଆଜ୍ଞା, ପୁରା କହିଦେଲେ ହେ, ମୁଁ ଭାବୁଛି ଆମର ଆଠ ବଣ ଜମିଟା ଯେଉଁ ଅଛି ସେଇଠି ମୁଁ କଦଳୀ ଚାଷ କରିବି, ଆଙ୍କ କଥାରୁ ମୁଁ ଶୁଣି ବଡ଼ ଖୁସି ଲାଗିଲା।
0: ହଁ, ଆଉ କଦଳୀଟା କ'ଣ ତମକୁ ଲାଭ ଦବ ସିନା ନଷ୍ଟ ହବନି, ବୁଝିଲ ଯେ। ଆଉ ଗୋଟେ କଥା ବା, ମୁଁ ଆଜି ସଫଳ ଚାଷୀ କଥା ଯେଉଁ କହୁନି କି,
1: କାହାକୁ ଭେଟିଥିଲ?
0: ହଁ, ଦୀପକ ପରିଡ଼ା ବୋଲି ଜଣେ ଚାଷୀଙ୍କୁ ଭେଟିଥିଲି, ତାଙ୍କର ସେ ଭୈରବୀ ପାଖରେ ଗାଁଟା, ବୁଝିଲ, ମାନେ ମେନ୍ ରୋଡ଼ ଉପରେ ଏକା ଗାଁଟା, ଭୈରବ ଯିବା ରାସ୍ତାରେ। ହେଲେ ସେଇଟା କ'ଣ କହୁଛନ୍ତି, ମାନେ ଭୈରବୀ ଯେଉଁ ମନ୍ଦିର ନାଇଁ କି ସେ ଗାଁଟା, ତାଙ୍କର ମନ୍ତ୍ରୀ କହୁନାହାନ୍ତି କି?
1: ମନ୍ତ୍ରୀ,
0: ହଁ, ସେ ପାଖରେ। ହେଲେ ସେ ଭାଇଙ୍କ ସହିତ ଦେଖା ହେଲା, ସିଏ ପାଠ ସାଠ ପଢ଼ିଛନ୍ତି, ତାପରେ ଛତୁ କରୁଛନ୍ତି, କୁକୁଡ଼ା ଚାଷ କରୁଛନ୍ତି, ମାଛ ଚାଷ ହେଲେ କରୁଛନ୍ତି, ପନିପରିବା ହେଲେ କରୁଛନ୍ତି।
1: ହେଲେ ଭାଇ କ'ଣ କହୁଛନ୍ତି ଶୁଣିଆ।
0: ହଁ, ଆଜି ଆମ ସହିତ ଏଇଭଳି ଜଣେ ଯୁବବନ୍ଧୁ ଅଛନ୍ତି, ଯୁବ ଚାଷୀ ଭାଇ ଅଛନ୍ତି, ଯିଏକି ପାଠ ସାଠ ପଢ଼ିବା ସହିତ ନିଜେ ଜଣେ ଶିକ୍ଷିତ ସହିତ ଚାଷକୁ ଆପଣେଇଛନ୍ତି, ସେଇଟା ମଧ୍ୟ ସେ ନିଜ ଚେଷ୍ଟା କରିଛନ୍ତି। ତାହେଲେ ସେ କିପରି କ'ଣ ସବୁ ଚାଷ କରିଛନ୍ତି, କ'ଣ କ'ଣ ସବୁ ନୂଆ ପଦ୍ଧତିକୁ ଆପଣେଇଛନ୍ତି, ଆସନ୍ତୁ ତାଙ୍କ ସହିତ କଥା ହେବା। ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଜଣେ ଯୁବ ଚାଷୀ ଭାଇ, ସିଏ ହେଉଛନ୍ତି ଦୀପକ ପଟ୍ଟନାୟକ। ଆଉ ସିଏ ଆଜି ଆମ ସହିତ ଆଲୋଚନା କରିବେ ସେ କିପରି ଛତୁ ଓ ପନିପରିବା ଚାଷ କରିକି ଲାଭବାନ ହୋଇଛନ୍ତି। ଦୀପକ ଭାଇ, ଆମେ ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ଆଜି ଯେଉଁ ଆମେ ଆଲୋଚନା କରିବା ଛତୁ ଓ ପନିପରିବା ଚାଷରୁ ଲାଭ, ଆପଣ ଯେଉଁ ଛତୁ ଆଉ ପନିପରିବା କେବେ କରୁଛନ୍ତି?
2: ଆଜ୍ଞା ଦେଖନ୍ତୁ, ମୁଁ ପୂର୍ବରୁ ମୁଁ ଆଇଆର୍ ମେକାନିକାଲ ୱାର୍କ କରୁଥିଲି, ଯୋଉଟାକି ଟେକ୍ନିସିଆନ ହିସାବରେ, ଆମର ଏମ୍ଓପି ମୋନାଜାଇଟ୍ ପ୍ରୋସେସିଂ, ଯୋଉଟାକି ୟୁରାନିୟମ ପ୍ରଡକ୍ସନ ହେବାର। ତ ଏଥିରେ ମୁଁ କିଛି ସେଥିରେ ଯାହା ଆମେ ଟେକ୍ନିକାଲ କରୁଥିଲୁ, କିନ୍ତୁ ଆମର ଛୋଟ ସମୟରୁ ହିଁ ଆଗ୍ରହ ଥିଲା ଚାଷବାସ ପ୍ରତି। ଏଥିସହିତ ମୋତେ କିଛି ଅର୍ଥ ସଞ୍ଚୟ କରିବାର ଥିଲା, ଯାହାଦ୍ୱାରା କି ସେ ଅର୍ଥରେ ମୁଁ କିଛି ଜମି କିଣିଲି, ଯେଉଁଥିରେ କି 2 ଏକର ଜମି କିଣିଲି। ସେଥିମଧ୍ୟରେ ଆଜ୍ଞା ମୁଁ ଛତୁ ଫାର୍ମ, କୁକୁଡ଼ା ଫାର୍ମ, ପନିପରିବା ଚାଷ, ମାଛ ଚାଷ ବି କରୁଛି। ସେଥିମଧ୍ୟରେ ଆମର ଯେଉଁ ଛତୁ ଆପଣ କହୁଛନ୍ତି ଫଳ ଚାଷ, ଦେଖନ୍ତୁ ଆଜ୍ଞା, ଏ ଛତୁ ଆମର ଏ କ୍ଲାଇମେଟରେ ସାଧାରଣତଃ ଟିକେ ଗ୍ରୀଷ୍ମ ଟାଇମରେ ତ ପାଳଚ ଭଲ ପ୍ରଡକ୍ସନ ହୋଇଥାଏ। ସେ ସାଧାରଣତଃ ଲୋକମାନଙ୍କୁ ନଡ଼ା ସଂଗ୍ରହ କରି ଆମେ ସେ ଫେବୃଆରୀ ମାସ ଠାରୁ ଆମେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଆମେ ଛତୁ ଚାଷ କରିଥାଉ। ସେ ଛତୁ ଚାଷରେ ବିଶେଷ କିଛି ଲାଭବାନ ରହୁଛି, ଯେଉଁଟାକି ଆମର ମାର୍କେଟରେ ଭଲ ଚାହିଦା ଅଛି ପାଳ ଛତୁ, ଯାହାର କି ଅଧିକ କିଛି ଭିଟାମିନ୍ ଏ ଟୁ ଜେଡ୍ ପ୍ରାୟ ଭିଟାମିନ୍ ରହିଥାଏ। ତାପରେ ହେଲା ଆମର ଶସ୍ୟ ଜାତୀୟ, ସେଥିରେ ଆମର ଧାନ ଫସଲ, ତା ସହିତ ଆମର ଯେଉଁ ଅନ୍ୟାନ୍ୟ ଜମି ଅଛି ସେଥିରେ ଫଳ ଚାଷ କିଛି କରିଥାଉ। ଏସବୁ ସମୟରେ ଖାଲି ସମୟ ସବୁ ବ୍ୟବହାର ହୋଇଥାଏ ଅନ୍ୟ ଟାଇମ୍ରେ।
0: ଆଚ୍ଛା ଦୀପକ ଭାଇ, ଆପଣ ମାନେ ଇଞ୍ଜିନିୟରିଂ ଲାଇନ୍ରେ ପାଠ ପଢ଼ିଲେ, ପାଠ ପଢ଼ିବା ପରେ ହଠାତ୍ କେମିତି ଇଚ୍ଛା ହେଲା ଯେ ସବୁ ଛାଡ଼ିଦେବି, ଭଲ ଜବ୍ ବି କରୁଥିଲେ ଛାଡ଼ିଦେବି ଆଉ ଖାଲି ଚାଷ କରିବି? ଦେଖନ୍ତୁ, ଗୋଟେ ଚାଷ କରିବା ପାଇଁ ଟିକେ ଆଗରୁ ଟିକେ ପ୍ରିପେୟାର ଦରକାର, ମାନେ ପ୍ରସ୍ତୁତି ଦରକାର ଛତୁ ପାଇଁ। ତ ଛତୁ କରିବେ ବୋଲି ଆପଣ ଆଗରୁ ମାନେ ଯୋଜନା କରିଥିଲେ ନା କେଉଁଠି ତାଲିମ ନେଲେ?
2: ଆଜ୍ଞା ଦେଖନ୍ତୁ, ମଣିଷ ଗୋଟେ ଆଗ୍ରହ ଗୋଟେ ଜିନିଷ ଥାଏ, ଯୋଉ ଆଗ୍ରହଟା କି ସବୁକିଛି ଜାଣିବାକୁ ସାହାଯ୍ୟ କରିଥାଏ।
0: ନିହାତି ନିହାତି,
2: ଉଦ୍ୟାନ ବିଭାଗ ପରାମର୍ଶ ନେଇଥିଲି ଛତୁ ଫାର୍ମ କିଭଳି ଚାଷ କରାଯାଏ, ଆଉ ତାଙ୍କର ବୈଜ୍ଞାନିକଙ୍କ ସହିତ କଥାବାର୍ତ୍ତା ହେଇଥିଲି, ସେ ବୈଜ୍ଞାନିକ

0: ଅଛି, ସେ ସବୁ ଆଜ୍ଞା ପରିକି ଥାଉ, ଯାହାଦ୍ୱାରା ଆମକୁ କିଛି ଲାଭ ହୁଏ।
1: ଜଣେ ଯେ ତ ଆମର ନୂଆରେ ଜଣେ ଯୁବପିଢ଼ି ବା ଯୁବନ୍ଧୁ ଆମର ଚାଷ କରିବେ ଛତୁ ଚାଷ, ତ ସେ ପ୍ରଥମେ କୋଉ କୋଉ ଦିଗ ପ୍ରତି ଟିକେ ଅଧିକ ଧ୍ୟାନ ଦେଲେ ଜାଣିପାରିବେ ଆଉ ଦୁଇ ପଇସା ଲାଭ ପାଇପାରିବେ, ଯେହେତୁ ଆପଣ 7 ବର୍ଷ ହେଲା କଲେଣି ଛତୁ ଚାଷ?
0: ଆଜ୍ଞା ଆଜ୍ଞା, ଦେଖନ୍ତୁ ଗୋଟେ ଚାଷୀ ଯେତେବେଳେ ଏକ୍ସପିରିଏନ୍ସ ହେଇଯିବ ଆଜ୍ଞା, ସେ ଅନ୍ୟ ଦିନରେ ବି ଛତୁ ଫୁଟିଂ କରିପାରିବ, କିନ୍ତୁ ଗୋଟେ ନୂଆ ଚାଷୀ ଯୋଉଟାକି ଆଜ୍ଞା ଆମର ବର୍ଷା ଦିନେ ତାର କୌଣସି ଆଉ ଅନାବଶ୍ୟକ କୌଣସି ପରିବ ପରିସ୍ଥିତି ଶୁଣେ ସେ ପରିକୂଳ ପରିସ୍ଥିତି ଅଟୋମେଟିକ ହୋଇଥାଏ ଆଜ୍ଞା। ସେହି ସମୟରେ ଗୋଟେ ନୂଆ ଚାଷୀ ଯଦି ଚାହିଁବେ ତାହେଲେ ସେସବୁ ଆମର ପ୍ରୋସେସ୍ ସାହାଯ୍ୟରେ, ଯେମିତିକି ଛଣ କଠା ଯେ ତାର ମେଜରମେଣ୍ଟ ଅଛି, ତ ଆମର ଛତୁ ବିହନ ଆଜ୍ଞା, ବିହନ ଗ୍ରୋ ଦେଖିକିରି ବିହନ ପକାଯିବ, ତାପରେ ଆଜ୍ଞା ଜରି ଗୁଡ଼ାଗୁଡ଼ି, ଏମିତି କିଛି ଜାଣିଦେଲେ ସହଜ ହେଇଯିବ ଆଜ୍ଞା।
1: ହେଲେ ପ୍ରଥମେ ମାନେ ବିହନ ଯେତେବେଳେ ଆମେ ଚୟନ କରିବା, ସେ କୋଉ ଭଳିଆ ବିହନ ଆମେ ଚୟନ କରିବା, ଯେହେତୁ ଜଣେ ଜାଣିନଥିବ ସେ କୋଉ ଭଳିଆ ବିହନ ନେଲେ ତାର ଭଲ ମାନେ ଛତୁ ପ୍ରଡକ୍ସନଟା ଆସିବ?
0: ଆଜ୍ଞା ଦେଖନ୍ତୁ, ଛତୁ ଆଜ୍ଞା ସାଧାରଣତଃ ଆମେ ଦେଖିଥାଉ ଯେଉଁ ବିହନ ଟିକେ ଆମେ ବ୍ୟବହାର କରୁ ସେ ବିହନରେ କୌଣସି ଫିମ୍ପି ଜାତୀୟ ଜିନିଷ, ଛତୁ ହୁଏ ଫିମ୍ପି ଜାତୀୟ କିନ୍ତୁ ସେ ହ୍ୱାଇଟ୍ ହେଇଥାଏ,
1: ଧଳା ହେଇଥିବ,
0: ସେଥିମଧ୍ୟରେ ଅନ୍ୟ କୌଣସି କଲର୍ ନଥିବ, ଅନ୍ୟ କିଛି ଫିମ୍ପି ନଥିବ, ଆଉ ଆଜ୍ଞା ଦେଖିଥିବେ ବିହନଟା ଏକଦମ ଗ୍ରୋଥ ହେଇଯାଇଥିବ, ଯାହାଦ୍ୱାରା କି ଅତି ସହଜରେ ଭାଙ୍ଗି ନଥିବ, କିଛି ହାର୍ଡ଼ ଅଂଶ ରହିବ ବିହନ ଦ୍ୱାରା, ଆଉ ସେ ବିହନଟି ଭଲ ଫୁଟିଂ ହୋଇଥାଏ, ଯାହାଦ୍ୱାରା କି ଆମର ଅନ୍ୟାନ୍ୟ କିଛି ଜୀବାଣୁ ବି ତାକୁ ନଷ୍ଟ କରିପାରନ୍ତିନି। ଏସବୁ ଆଜ୍ଞା ଏସବୁ ଧ୍ୟାନ ଦେଖି ଆଜ୍ଞା, ଦେଖନ୍ତୁ ଛଣ ଯେତେବେଳେ ନଡ଼ା ବତ୍ରା ହବ ଆଜ୍ଞା, ସେଥିରେ ଛଣ ବିଶୋଧନ କରିବା ପାଇଁ ବାବିଶ୍ରୀ ହଉ, ଆଉ ଛଣ ଟିକେ ନରମ ରହିବା ପାଇଁ ଆମର ଚୂନର ବ୍ୟବହାର କରାଯାଉଛି ଆଜ୍ଞା, ଆଉ ଆପଣ ଦେଖିବେ ଛଣଟା ଏକଦମ ପୁରା ନିଗିଡ଼ି ଯାଇଥିବ, ତ ସେ ଛଣଟି ଆମେ ଧରିଲେ ସେଥିରେ ଆମକୁ ଓଦା ଲାଗୁଥିବ କିନ୍ତୁ ପାଣି ନିଗୁଡ଼ୁନଥିବ ଆଜ୍ଞା। ଏସବୁ ଗୋଟେ ଛାଇରେ ରଖିବା, ଆଉ ତାକୁ ବେଡ଼ ପକାଇବା ପୂର୍ବରୁ ଆମର ଯେମିତି ପୂର୍ବ ପଶ୍ଚିମ କରିକି ବେଡ଼ ପକା ହେଉଛି, ସେସବୁ ଦେଖି ସେଥିରେ ବିହନ ପକାଇଲା ପରେ ଆମର କିଛି ଚୋକଡ଼, ସେ ଚଣା ଚୁନା ହଉ ଅବା ଆମର କୋଳଥ ଚୁନା, ଯେକୌଣସି ଆଜ୍ଞା ଯୋଉଟା କି ତା ଖାଦ୍ୟ ରୂପେ ବ୍ୟବହାର କରିପାରିବେ,
1: ମାନେ ତାର ସାର
0: ସାର, ତ ସେ ଦେହରୁ ଆଜ୍ଞା କିଛି ଦିନ ଗଲା ପରେ, ସେ ପ୍ରାୟ 7-8 ଦିନ ହେଲା ପରେ ସେଥିରେ କିଛି ଫିମ୍ପି ସୃଷ୍ଟି ହୋଇଥାଏ, ଆଉ ସେ ଫିମ୍ପିକି ଦେଖିଲା ପରେ ଆଜ୍ଞା ଆମେ ତାକୁ ସକାଳ ହଉ ସନ୍ଧ୍ୟା ହଉ ଜରି ଆମେ ବାହାର କରିବା, ଯୋଉ ଜରି ଗୋଡ଼େଇବା ଜରି ବାହାର କରିବା, ଯାହାଦ୍ୱାରା ଆମର ଏଇ ତାକୁ ଏଇ ପ୍ରସାରଣ ହେବା ଦ୍ୱାରା ସେ ସବୁ ଛତୁ ଧୀରେ ଧୀରେ ଭଲ ଫୁଟି ହେବାକୁ ଆସିଥାଏ ଆଜ୍ଞା, ଆଉ ଭଲ ପ୍ରଡକ୍ସନ ବି ହେଇଥାଏ।
1: ଛତୁ ଅଧିକ କୋଉ ସମୟରେ ବେଶୀ ଫୁଟୁଛି, ଶୀତ ଦିନେ ନା ଖରା ଦିନେ?
0: ଆଜ୍ଞା ଦେଖନ୍ତୁ, ଛତୁ ଆମର ଏଇଠି ବହୁତ ପ୍ରକାର ଛତୁ ଅଛି ଆଜ୍ଞା, ଯୋଉଟାକି ଆମ ସାଧାରଣତଃ ଆମ ଓଡ଼ିଶାରେ ସାଧାରଣ ଆମର ଗଞ୍ଜାମ ଜିଲ୍ଲାରେ ଆମେ 2 ପ୍ରକାର ଆର୍ଟିଫିସିଆଲ ଛତୁ, ନେଚୁରାଲ ଛତୁ ଉତ୍ପାଦନ କରୁ
1: ପ୍ରାକୃତିକ ଉପାୟରେ
0: ଆଜ୍ଞା। ଦେଖନ୍ତୁ ଯେମିତି ପାଳ ଛତୁ, ଇଏ ଗ୍ରୀଷ୍ମ ଋତୁରେ ଛତୁଟି ହେଇଥାଏ, ସେମିତି ଶୀତ ଦିନେ ଢିଙ୍ଗିରି ଛତୁ, ତାପରେ ସଜର ଗାଜୁ, ଅନ୍ୟର କିଛି ଛତୁ ଅଛି ଆଜ୍ଞା, ସେ ସିଜନରେ ସେ ଛତୁଟି ହବ ଯୋଉଟାକି ଆମର ନେଚୁରାଲ। ଆଉ ଆମେ ଯେମିତି ପାଳ ଛତୁ ଆଜ୍ଞା, ପାଳ ଛତୁରେ ଭଲ ପ୍ରଡକ୍ସନ ହେଲେ ଏ ଖରାଦିନେ ଦେଖିକି ଆମେ ତାର ଦେଖନ୍ତୁ ଆଜ୍ଞା, ଖରାଦିନେ ଆମେ ପାଣିର ପ୍ରୟୋଗ କରିବାକୁ ପଡ଼ୁଛି, ତ ଆମର ଯେତିକି ଟେମ୍ପରେଚର ଛତୁକୁ ଦରକାର ସେତିକି କ୍ଲାଇମେଟ୍ ଆମକୁ ସୃଷ୍ଟି କରିବାକୁ ପଡ଼ୁଛି ଆଜ୍ଞା। ଛତୁ ଫାର୍ମ ଭିତରେ ଅଧିକ ଖରା ହେଲା, ଆମେ ଖରାକୁ ଆଖିରେ ରଖି ସକାଳ 9-10 ସମୟରେ ପାଣି ସ୍ପ୍ରେ କରିଥାଉ, ଫେର ଆଉ ସେଦିନ 12 ଘଣ୍ଟା ସମୟରେ ପାଣି ସ୍ପ୍ରେ କରାଉ, ଫେର ସନ୍ଧ୍ୟା ଟାଇମ୍ରେ ପାଣି ସ୍ପ୍ରେ କରାଉ।

0: ଆପଣ ଏସବୁ ଗୁଡାକ ଲଗେଇଲେ ଯେତେବେଳେ ଆପଣ ଚାଷବାସ କରୁଛନ୍ତି, ଧରନ୍ତୁ ଗୋଟେ ରୋଗ ପୋକ ଲାଗିଲା ଗୋଟେ ପରିବା ଗଛରେ ପନିପରିବାରେ, ତ ତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ମାନେ ଯେହେତୁ ଟିକେ ଅଭିଜ୍ଞତା ଦରକାର, ସେଥିପାଇଁ ବୋଲି ଆପଣ ବାହାରକୁ କେବେ ଉଠି ଯାଇଛନ୍ତି କି?
1: ହଁ ଆଜ୍ଞା, ମୁଁ ଛତୁ ପାଇଁ ହିମାଚଳ ପ୍ରଦେଶ ସୋଲାନ ଯାଇଥିଲି, ଯୋଉଟା କି ଆମର ଛତୁ ଫାର୍ମ ଉପରେ, ଆଉ ଏସବୁ ଆଜ୍ଞା ଯୋଉ କୃଷି ଉଦ୍ୟାନ ବିଭାଗରେ ମୁଁ ପରାମର୍ଶ ନେଇଥାଉଛି ଅନ୍ୟାନ୍ୟ କିଛି, ଯେଭଳି ଆମର ଅନ୍ୟ ଚାଷୀମାନେ ରହିଥାଉଛନ୍ତି, ତାପରେ ଆଜ୍ଞା ଆମେ ସାଇବର ଦ୍ୱାରା ଆମେ ବହୁତ କିଛି ଜାଣିବାକୁ
0: ପାଇଥାଉ,
1: ଯାହା ବି ଆମେ ଜାଣିବାକୁ ଚାହିଁଥାଉ ଆଜ୍ଞା, ଅର୍ଗାନାଇଜ ଉପାୟରେ କୌଣସି ଆମେ ବିଷଧର କୀଟନାଶକ ଔଷଧ ବ୍ୟବହାର କରିନାହୁଁ,
0: ମାନେ ରାସାୟନିକ ଔଷଧ ଜମା
1: ବ୍ୟବହାର କରୁନାହୁଁ ଆଜ୍ଞା, ଯୋଉଟା କି ଆମର ଅର୍ଗାନାଇଜ ଯେମିତି ଆଜ୍ଞା ମୁଁ ଗାଈ ଦୁଇଟା ରଖିଛି ଆଜ୍ଞା, ଗାଈ ଦେଖିବା ବେଳେ ସେ ଗାଈ ହେଉଛି ଆମର ସୁନା, ଆମ କ୍ଷୀର ପାଇଁ ପାଳନ କରାହୁନି ଆଜ୍ଞା, ଗାଈର ମୂତ୍ର ଆଉ ଗୋବର ଯୋଉଟା କି ଆଜ୍ଞା ଆମର ସୁନା ରୂପେ କାମ କରେ, ଆମର ଜମିରେ ଯେଉଁ କୌଣସି ଜିନିଷ ଆସିଲେ ବି ଆଉ କିଛି ଆମର ପ୍ରାକୃତିକ ଗଛ ଆଜ୍ଞା, ଯେମିତି ଆମର କରଞ୍ଜ ଅରଖ ନିମ ଏସବୁ ଆମର କିଛି ମେଡିସିନ ପ୍ରସ୍ତୁତ କରିବା, ଯେମିତିକି ହାଣ୍ଡି ଖତ ଅଛି ଆଜ୍ଞା, ହାଣ୍ଡି ଖତ ସାହାଯ୍ୟରେ ଆମେ ଯଦି କିଛି ସ୍ପ୍ରେ କରିବା ତାହେଲେ ରୋଗ ପୋକ ଲାଗିବ ନାହିଁ, ସେ ପୁଣି ନିମାସ୍ତ୍ର ଅଛି ଆଜ୍ଞା, ନିମାସ୍ତ୍ର ସେ ନିମ ଗୋମୂତ୍ର ଗୋବର ଆଉ ଏସବୁ ଦ୍ୱାରା ଆମର ବହୁତ କିଛି
0: ମାନେ ରୋଗ ପୋକ ନିୟନ୍ତ୍ରଣ
1: ହେଇଯାଉଛି,
0: ହେଲେ ସେ ଗଛରେ ଆଉ ପୋକ ଜମା ଲାଗୁନି
1: ଆଜ୍ଞା, ଜମା ଲାଗିବନି, ବହୁତ କିଛି ଆଜ୍ଞା ଆମର ଅର୍ଗାନାଇଜ ଉପାୟରେ ଅଛି ଆଉ ସେସବୁରେ ଆମେ ବ୍ୟବହାର କରିଥାଉ, ଜମି କୌଣସି ମାତ୍ରାରେ ନଷ୍ଟ ନହୁଏ ଆଜ୍ଞା, ଆମର ଜମି ଏକଦମ ପୁରା ସ୍ମୁଥ, ଯେଉଁ କୌଣସି ଫସଲ ଲଗେଇଲେ ବି ବହୁତ ଭଲ ଭାବରେ ପ୍ରଡକ୍ସନ ଦେଇଥାଏ ଆଜ୍ଞା।
0: ଆଉ ପାଚିଲା ଫଳ ହିସାବରେ ଆଉ କଣ କଣ ଲଗେଇଛନ୍ତି?
1: ପାଚିଲା ଫଳ ହିସାବରେ ଦେଖନ୍ତୁ ଆମ ବଗିଚା ତ କରିଛୁ, ସେଥିରେ ଆମର ଅମୃତଭଣ୍ଡା, ଡାଳିମ୍ବ, ନଡ଼ିଆ, ପଣସ, କଦଳୀ ଆଉ ଅନ୍ୟାନ୍ୟ ଆଜ୍ଞା, ଯେମିତିକି ଥାଇଲାଣ୍ଡ ବରକୋଳି, ଲେମ୍ବୁ, ସପୁରି ପଣିସ, ଏସବୁ ବିଶେଷ କିଛି ଲଗା ହେଇଛି ଆଜ୍ଞା।
0: ହେଲେ ଏଇଟା ଆପଣ ନିଜ ଆଗ୍ରହରେ ଲଗେଇଛନ୍ତି ଯେ ଗୋଟେ ଜାଗାରେ କାହିଁକି ଆମେ କିଛି ଛାଡିବା, ତାକୁ ଏସବୁ ଫସଲ ଲଗେଇଲେ ଆଉ ଅଧିକ ଟିକେ ଆମେ ମାନେ ଫଳ ପାଇପାରିବା
1: ଆଜ୍ଞା, ଆମେ କିଛି ବ୍ୟବହାର କରିବା ପ୍ରତ୍ୟେ କିଛି ବିକ୍ରି ବି କରିପାରିବା ଆଜ୍ଞା, ଜମି ଅଛି ତ ସେଥିରେ ଆମେ କିଛି ଯଦି ଲଗେଇ ପାରିବା ତାହେଲେ ଆମକୁ ଖୁସି ଲାଗିବ ଆଜ୍ଞା।
0: ଦୀପକ ଭାଇ, ଏବେ ଦେଖନ୍ତୁ ମାନେ ଆମର ବହୁତ ଯୁବପିଢ଼ି ମାନେ ଅଛନ୍ତି, ଯୁବ ବନ୍ଧୁମାନେ ଅଛନ୍ତି ଚାଷୀ ଭାଇମାନେ, ଯେ ସେମାନେ ପାଠ ସାଠ ପଢ଼ିଲା ପରେ କେବଳ ଖାଲି ଚାକିରି ପଛରେ ଗୋଡ଼େଇ ଗୋଡ଼େଇ ଯାଉଛନ୍ତି, କିନ୍ତୁ ଆପଣ ଚାକିରି ଛାଡ଼ିକି ଏ ଚାଷ ଜମି କରୁଛନ୍ତି, ତ ଆମର କିଛି ଯୁବପିଢ଼ି ଅଛନ୍ତି ଯେଉଁମାନେ ହତାଶ ହେଇଯାଉଛନ୍ତି, ପାଠ ପଢ଼ିଲା ପରେ ଚାଷ କାର୍ଯ୍ୟକୁ ଆସିବା ପାଇଁ ସେମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି, ତ ସେମାନଙ୍କୁ ଆପଣ କ'ଣ କହିବେ? ଆପଣ ତ ବହୁତ

ଏତେବେଳେ ଯାଇ ଶୁଣିଥିଲେ ବବୁଲ ସୁପ୍ରିୟାଙ୍କ କଣ୍ଠରେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଲେଖିକି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଥିରେ ଶୁଣିବେ ସମାଚାର ସନ୍ଧ୍ୟା ଶୁଣିପାରିବେ କିଛି ସମୟ ମଧ୍ୟରେ।

ଯେତେବେଳେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ରାଜା ହିନ୍ଦୁସ୍ତାନ କେତେରେ ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲିଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ, ଏଥିରେ ଶୁଣିବେ ହିନ୍ଦୀ ଓ ଇଂରାଜୀରେ ସମାଚାର, ଶୁଣିପାରିବେ କିଛି ସମୟ ମଧ୍ୟରେ।